କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମ ଆରମ୍ଭରେ କଣ୍ଠଶିଳ୍ପୀ ଭିକାରୀ ବଳ ଗାଇଛନ୍ତି କ୍ଷୀରୋଦ ଚନ୍ଦ୍ର ପଥାଳଙ୍କ ରଚନାରୁ।

କାର୍ଯ୍ୟକ୍ରମ ପରବର୍ତ୍ତୀ ଭକ୍ତିଗୀତଟି ଗାଇଛନ୍ତି କଣ୍ଠଶିଳ୍ପୀ ସୁଭାଷ ଦାସ, କଣ୍ଠରେ ତାଙ୍କର ଜଗନ୍ନାଥ ପଣ୍ଡାଙ୍କ ଅନ୍ୟ ଏକ ରଚନା।

କାର୍ଯ୍ୟକ୍ରମର ଶେଷ ଭକ୍ତିଗୀତଟି ଗାଇଛନ୍ତି କଣ୍ଠଶିଳ୍ପୀ ମହାପାତ୍ର ମିନତୀ ଭଞ୍ଜ, କଣ୍ଠରେ ତାଙ୍କର ସଦାନନ୍ଦ ଅଗ୍ରୱାଲଙ୍କ ରଚନା।

0: ଏଇଠି ଶେଷ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନାକୁ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: ଶ୍ରୋତାବନ୍ଧୁ ପ୍ରଣାମ। ସାମାନ୍ୟ ଦେହ ଅଭିମାନ ରହିଲେ ପରମେଶ୍ୱରଙ୍କ ପ୍ରତି ଅନୁରକ୍ତି ଆସେ ନାହିଁ। ପକ୍ଷୀଜାତିର ଶ୍ରେଷ୍ଠ ପକ୍ଷୀରାଜ ଗରୁଡ଼ ସେଦିନ ମନଉଣା କରିଦେଲେ, ଯେଉଁଦିନ ଭଗବାନ ଶଙ୍କର ତାଙ୍କୁ କାକଭୂଷଣଙ୍କ ନିକଟକୁ ପଠାଇଥିଲେ ପ୍ରଭୁ ଶ୍ରୀରାମଙ୍କର ମହିମା ତତ୍ତ୍ୱ ଲୀଳା ଆଦି ଶ୍ରବଣ କରିବାକୁ। ତାଙ୍କ ମନରେ ଶ୍ରେଷ୍ଠତ୍ୱର ଅଭିମାନ ଥିଲା, କାଉ ପାଖରୁ ଶ୍ରୀରାମ ତତ୍ତ୍ୱ ସେ କିପରି ଗ୍ରହଣ କରିବେ ଏକଥା ଭାବୁଥିଲେ। ଗୋଟିଏ ପକ୍ଷ ଅନ୍ୟ ଏକ ପକ୍ଷୀର ଭାଷା ସହଜରେ ବୁଝିପାରିବ, ଏହି କଥାକୁ ଶଙ୍କର ଭଗବାନ ଗୁରୁତ୍ୱ ଦେଇଥିଲେ। ତଥାପି ମଧ୍ୟ ଭଗବାନ ଶଙ୍କର ଚାହିଁଥିଲେ ତାଙ୍କୁ ଶ୍ରୀରାମ ତତ୍ତ୍ୱ କହିପାରିଥାନ୍ତି।

0: କିନ୍ତୁ ଏଇଥିପାଇଁ କହିଲେ ନାହିଁ, ଭକ୍ତ ପାଖରେ କିଛି ଅହଂକାର ସୃଷ୍ଟି ହେଲେ ଭଗବାନ କୌଣସି ଉପାୟରେ ତାକୁ ସେଥିରୁ ମୁକ୍ତ କରିଦେଇଥାନ୍ତି। ନିରହଂକାର ହୃଦୟ ନେଇ ପକ୍ଷୀରାଜ ଗରୁଡ଼ ସୁମେରୁ ପର୍ବତସ୍ଥ ନୀଳ ପର୍ବତରେ ଯୁଗ ଯୁଗ ଧରି ଅବସ୍ଥାନ କରୁଥିବା କାକଭୂଷଣ୍ଡଙ୍କ ନିକଟକୁ ଯାଇ ଗୁରୁ ଜ୍ଞାନରେ ତାଙ୍କୁ ଅର୍ଚ୍ଚନା କରିଥିଲେ ଏବଂ ତାଙ୍କଠାରୁ ଜିଜ୍ଞାସାପୂର୍ବକ ବ୍ରହ୍ମଜ୍ଞାନ ତତ୍ତ୍ୱ ଶ୍ରବଣ କରିବାର ଯୋଗ୍ୟତା ପ୍ରାପ୍ତ ହୋଇଥିଲେ। ସେହିପରି ଭଗବାନଙ୍କର ପ୍ରେମୀଭକ୍ତ ସଙ୍ଗୀତା ନିପୁଣ ଦେବର୍ଷି ନାରଦ ମୁନିଙ୍କ ମନରେ କାମକୁ ଜିତିବାର ଅହଂକାର ବୃକ୍ଷର ଅଙ୍କୁରୋଦ୍ଗମ ହେବାର ଲକ୍ଷଣ ଭଗବାନ ଜାଣିପାରିଲେ। ସେ ଗର୍ବର ସହିତ ସମସ୍ତଙ୍କ ପାଖରେ କହି ବୋଲିଲେ, ମୁଁ କାମଶକ୍ତିକୁ ଜିତି ଯାଇଛି, କାମଦେବ ମୋତେ କାମପିଡ଼ା ଦେଇପାରିବ ନାହିଁ, କାମିନୀ ମୋହ ବାଧାରୁ ମୁଁ ମୁକ୍ତ ହୋଇଯାଇଛି ଇତ୍ୟାଦି। ଭଗବାନ ଆପଣାର ଭକ୍ତର ହିତ ନିମନ୍ତେ ସଂକଳ୍ପପୂର୍ବକ ଲୀଳାଟିଏ ରଚନା କଲେ, ଯଦ୍ୱାରା ନାରଦଙ୍କର ହୃଦୟର ଗର୍ବ ଅହଂକାର ରୂପୀ ମଇଳାତକ ସଫା ହୋଇଯାଇପାରିବ। ଭଗବାନଙ୍କ ସଂକଳ୍ପର ଏକ ମାୟା ନଗରୀରେ ରାଜା ଶିଳନିଧିଙ୍କର ବିଶ୍ୱମୋହିନୀ ରୂପବତୀ କନ୍ୟାର ସ୍ୱୟମ୍ବର ପ୍ରସ୍ତୁତି ଚାଲିଥାଏ। ସଂଯୋଗରେ ନାରଦ ମୁନି ସେହି ରାଜ୍ୟରେ ଅତିଥି ହୋଇ ସମସ୍ତ ବିଷୟ ବୁଝି ରାଜନଗରକୁ ଯାଇ ରାଜାଙ୍କ ଦ୍ୱାରା ବିଶେଷ ଭାବେ ଅଭ୍ୟର୍ଥିତ ହେଲେ। ରାଜା ଶିଳନିଧି ଦେବର୍ଷି ନାରଦଙ୍କୁ ସମସ୍ତ ବିଷୟ ଅବଗତ କରି ରାଜକୁମାରୀଙ୍କୁ ଆଣି ତାଙ୍କୁ ଦେଖାଇ ତାହାର ଗୁଣଦୋଷ ଆଦି କହିବାକୁ ନିବେଦନ କଲେ। ନାରଦ ମୁନି ରାଜକୁମାରୀଙ୍କୁ ଦେଖିବା କ୍ଷଣି ତାଙ୍କ ସୌନ୍ଦର୍ଯ୍ୟରେ ଏପରି ମୋହିତ ହୋଇଗଲେ ଯେ ସେ ତାଙ୍କର ଜ୍ଞାନ ବୈରାଗ୍ୟ ଆଦି ସବୁକୁ ଭୁଲିଗଲେ। ସେ ତ ଭଗବାନଙ୍କର ସଂକଳ୍ପିତ ମୋହିନୀ ରୂପ ହିଁ ଥିଲା। ନାରଦ ମୁନି ତାର କୌଣସି ଦୋଷ ଦର୍ଶନ ନ କରି କେବଳ ତାର ବିଶିଷ୍ଟ ଗୁଣମାନ ବ୍ୟାଖ୍ୟା କରିବା ସହିତ ସେହି କନ୍ୟାକୁ ପାଇବା ପାଇଁ ମନ ଭିତରେ ଅନେକ କଳ୍ପନା କରିବାକୁ ଲାଗିଲେ। ତୁରନ୍ତ ଭଗବାନଙ୍କୁ ପ୍ରାର୍ଥନା କରି ଯାଚଜ୍ଞ କଲେ କି, ଭଗବାନ ମୋତେ କୃପା କରି ଆପଣଙ୍କ ପରି ରୂପ ଦେଇ ଦିଅନ୍ତୁ, ନହେଲେ ଅନ୍ୟ କୌଣସି ଉପାୟରେ ସେହି ରୂପବତୀ ରାଜକୁମାରୀକୁ ମୁଁ ପାଇପାରିବି ନାହିଁ। ନିଜ ମାୟାର ପ୍ରଭାବରେ ପ୍ରଭାବିତ ଅନନ୍ୟ ଭକ୍ତ ନାରଦଙ୍କ ଦଶା ଦେଖି ଭଗବାନ ହସି ହସି କହିଲେ, ନାରଦ, ତୁମେ ଯେହେତୁ ମୋର, ତେଣୁ ଯେଉଁ ପ୍ରକାର ତୁମର ପରମ ମଙ୍ଗଳ ହେବ ମୁଁ ତୁମ ପାଇଁ ତାହା କହିବି। ହେ ଶ୍ରଦ୍ଧାଳୁ ଶ୍ରୋତୃବୃନ୍ଦ, ରୋଗୀ ତା ରୁଚିରେ ଯାହା ମାଗିଥାଏ ବୈଦ୍ୟ ତାହାକୁ କୁପଥ୍ୟ ମନେ କରି ଦେଇନଥାଏ। ପରମ କଲ୍ୟାଣମୟ ଭବରୋଗ ସୁବୈଦ୍ୟ ପରମାତ୍ମା ପରମେଶ୍ୱର ଭକ୍ତର ସବୁ ଇଚ୍ଛାକୁ ପୂର୍ଣ୍ଣ କରିନଥାନ୍ତି। ଯେଉଁଥିରେ ତାହାର ବିଶେଷ କଲ୍ୟାଣ ହେବ ଅର୍ଥାତ୍ ପରମାର୍ଥ ଭ୍ରଷ୍ଟ ନ ହେବ, ଭଗବାନ କରୁଣାମୟ ଦୟାକରି ଆପଣା ଭକ୍ତକୁ ତାହା ହିଁ ପ୍ରଦାନ କରିଥାନ୍ତି। ଅବଶ୍ୟ ଭକ୍ତର ବୁଝିବାରେ ବିଳମ୍ବ ହୋଇଥାଏ, ନାରଦ ମୁନିଙ୍କ କ୍ଷେତ୍ରରେ ତାହା ହିଁ ହୋଇଥିଲା। କୃପାନିଧାନ ଭଗବାନ ମୁନିଙ୍କର ମଙ୍ଗଳ ନିମନ୍ତେ ତାଙ୍କୁ ଏପରି କୁରୂପ ଦେଇଥାନ୍ତି ଯେ କନ୍ୟା ତାଙ୍କୁ ବରଣ କରିବ କ'ଣ, ଭୟରେ ଦୂରେଇ ଗଲା। ଏସବୁ ଘଟଣାକୁ ପରବର୍ତ୍ତୀ ସମୟରେ ନାରଦ ବୁଝିପାରି ଭଗବାନଙ୍କ ପାଖରେ ଲଜ୍ଜିତ ହୋଇ ପ୍ରାୟଶ୍ଚିତ ସାଧନ କରିଥିଲେ। ଭକ୍ତି ହିଁ ମୁକ୍ତି, ଭକ୍ତି ହିଁ ଶକ୍ତି। ଭଗବାନ ଅନନ୍ୟ ଭକ୍ତର ଯୋଗକ୍ଷମ ଦାୟିତ୍ୱ ନିଶ୍ଚୟ ବହନ କରିଥାନ୍ତି। ଯେଉଁ ପ୍ରାଣୀ ସର୍ବଶକ୍ତିମାନ ସର୍ବାନ୍ତର୍ଯ୍ୟାମୀ ପରମେଶ୍ୱରଙ୍କର ଶ୍ରୀଚରଣରେ ଅନନ୍ୟ ଆଶ୍ରିତ ହୋଇ ପରମ ଭକ୍ତ ହୋଇଯାଏ, ସେ ହିଁ ଭଗବାନଙ୍କର ତ୍ରିଗୁଣାତ୍ମିକା ଦୈବୀ ବିସ୍ତୃତ ମାୟାରୁ ପରିତ୍ରାଣ ପାଇଥାଏ। ଗୋଟିଏ ତିନିଗୁଣିଆ ଦୌଡ଼ିକୁ ଛିଣ୍ଡାଇବା କ'ଣ ସହଜ କଥା? ପୁଣି ଏ ମାୟା ମନୁଷ୍ୟଚିତ ନୁହେଁ, ଦୈବୀକୃତ। ଯେଉଁଠି ସ୍ୱୟଂ ଭଗବାନ କହୁଛନ୍ତି ଦୁସ୍ତର, ଅର୍ଥାତ୍ ଏ ମାୟାକୁ ତରିବା କଷ୍ଟକର, ତେବେ କେଉଁ ବ୍ୟକ୍ତି ସତ୍ସାହସରେ ଇଚ୍ଛା କରିବ ଏହି ମାୟାମୟ ସଂସାରରୁ ଉଦ୍ଧାର ହେବାକୁ? ଏଥିପାଇଁ ଭଗବାନ ସାଧନାକୁ ସହଜ କରିଦେଇଛନ୍ତି, କେବଳ ଭକ୍ତି, ସମର୍ପଣ, ଚିନ୍ତନ, ସ୍ମରଣ ଇତ୍ୟାଦି। ଐକାନ୍ତିକ ନିଷ୍ଠା ଓ ନିଷ୍କପଟ ଚିତ୍ତରେ ଯେ କେହି ପରମେଶ୍ୱରଙ୍କୁ ସପ୍ରେମ ଭଜନ କରିଥାନ୍ତି ସେହି ବ୍ୟକ୍ତି ନିଶ୍ଚିତ ଅସତ ଅଧର୍ମଚିତ ମାୟାରୁ ପରିତ୍ରାଣ ପାଇଥାଏ। ଯାଦୁକରର ଚମତ୍କାରିତାରେ ତା ନିଜ ଲୋକ କେବେ ବି ମୋହିତ ହୋଇନଥାଏ। ସେହିପରି ଭଗବାନଙ୍କ ଭକ୍ତ ବା ନିଜଜନକୁ କେବେ ମଧ୍ୟ ମୋହିତ କରି ସ୍ଖଳିତ ସ୍ଥିତି କରାଇ ଦେବେ ନାହିଁ ସେହି ଭଗବାନ। ମାଆର ପଣତକାନି ଧରି ଚାଲୁଥିବା ଶିଶୁଟି ଅସାବଧାନତା ହେତୁ କେବେ ଯଦି ଝୁଣ୍ଟି ପଡ଼େ, ତେବେ ମା କ'ଣ ତାକୁ ଫୋପାଡ଼ି ଦିଏ କି? ଧୂଳି ଝାଡ଼ି ଝୁଡ଼ି ତୁରନ୍ତ ହିଁ ତାକୁ କୋଳେଇ ଆଣିଥାଏ। ତେବେ ମାତା ପିତା ପରମ ପିତା ପରମେଶ୍ୱର ଭକ୍ତକୁ କେମିତି ଛାଡ଼ିଦେବେ? ସେ ତ କରୁଣାମୟ ଦୟାର ସାଗର, ସେ ନିଶ୍ଚୟ ଭକ୍ତକୁ କୌଣସି ପ୍ରକାର ନିଜ ପାଖକୁ ନେଇ ଆସିବେ। ନିଜର ତୁଚ୍ଛ ଅହଂକାରକୁ ତାଙ୍କର ଶ୍ରୀଚରଣରେ ସମର୍ପଣ କରି ସେ ପରମ ଦୟାଳୁ କୃପାମୟ ଗୁରୁ ପରମାତ୍ମଦେବ ପରମେଶ୍ୱରଙ୍କୁ ଏକାନ୍ତ ଦାସତ୍ୱ ସ୍ଥିତିରେ ଶରଣ ଯାଇ ଭକ୍ତିପୂତ ପ୍ରଣାମ କରୁଛି।
1: ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନ କରିଥିଲେ ଅଖଣ୍ଡାନନ୍ଦ ସ୍ୱାମୀ। ଆକାଶବାଣୀ କଟକ ପ୍ରସାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 72ତମ ଭାଗ।

ଶ୍ରୀହରି ସ୍ୱୟଂ ଆତ୍ମଗତି, ତାଙ୍କର ମାୟା ଅଗୋଚର। ଜୀବର ଆତ୍ମା ବ୍ରହ୍ମମୟ ହୋଇଥିଲେ ହେଁ ଅବିଦ୍ୟା ସହିତ ମିଶି ରହେ। ବିଦୁରଙ୍କର ଏହି ସଂଶୟର ଉତ୍ତରରେ ମୈତ୍ରେୟ କହିଥିଲେ ଯେ ଈଶ୍ୱର ନିର୍ଲିପ୍ତ, ଯୋଗୀ ଏ ଯୋଗ ସାଧନାରେ ନିଶ୍ଚଳ ରହନ୍ତି। ବିଦୁର କହିଥିଲେ, ସଂସାରରେ ଯେଉଁମାନେ ମୂଢ଼ ଓ ଯେଉଁମାନେ ଦୃଢ଼ ମନା ସେଇମାନେ ହିଁ ମୁକ୍ତି ପାଆନ୍ତି, ଯେଉଁମାନେ ମଝି ମଝିକା ସେମାନେ ନାଶ ଯାଆନ୍ତି। ବିଦୁରଙ୍କ ପ୍ରଶ୍ନର ଉତ୍ତରରେ ଜୀବର ଗତି, ଧର୍ମ ଅର୍ଥ କାମ ମୋକ୍ଷ ଆଦି ମାର୍ଗ, ସ୍ୱର୍ଗ ପ୍ରତିସର୍ଗ, ମନୁ ମନ୍ୱନ୍ତର ଓ ବଂଶାନୁଚରିତ ବିଷୟରେ ମୈତ୍ରେୟ।

0: ସ୍ତରରେ ପ୍ରକ୍ରିୟାକରଣ ଦ୍ୱାରା ମଧ୍ୟ କୃଷିଜାତ ଦ୍ରବ୍ୟର ସଂରକ୍ଷଣ କ୍ଷମତା ଅଳ୍ପ ବଢ଼ିଯାଇଥାଏ, ତେଣୁ ଉପଯୁକ୍ତ ଦରରେ ବିକ୍ରି ପାଇଁ କିଛି ଅଧିକ ସମୟ ମିଳିଥାଏ ଏବଂ ତାହାର ମୂଲ୍ୟ ବୃଦ୍ଧି ଘଟିଥାଏ। ଏଥିଲାଗି କେବଳ ଗୋଟିଏ ସଫା ଓ ଶ୍ରେଣୀକରଣ ଯନ୍ତ୍ର, ଓଜନ ମାପ କରିବା ଯନ୍ତ୍ର ଓ ପ୍ୟାକିଂ ପରେ ସିଲ୍ କରିବା ଯନ୍ତ୍ରର ଆବଶ୍ୟକତା ଥାଏ। ଏଥିରେ ଗୋଟା ଶସ୍ୟକୁ ସଫା କରି କାଠି, କୁଟା, ମାଟି ଓ ବାଲି ଇତ୍ୟାଦି ବାହାର କରିଦିଆଯାଏ। ତାପରେ ଶ୍ରେଣୀକରଣ ଯନ୍ତ୍ରରେ ପୃଥକ ପରେ ପ୍ୟାକିଂ କରି ବିକ୍ରି କରାଯାଇପାରିବ। ଏତଦ୍ବ୍ୟତୀତ ବିଭିନ୍ନ ମୂଲ୍ୟବର୍ଦ୍ଧକ ଖାଦ୍ୟ ପ୍ରସ୍ତୁତି ମଧ୍ୟ କୃଷିଜୀବୀ ମହିଳାମାନେ ଏକକ ବା ଦଳଗତ ଭାବେ କରିପାରିବେ। ଏଥିପାଇଁ ସେମାନଙ୍କୁ ଉପଯୁକ୍ତ ପ୍ରକ୍ରିୟାକରଣ ବ୍ୟବସ୍ଥା, ସଂରକ୍ଷଣ, ବଜାର ସୂଚନା ଓ ନିୟମକାନୁନ ବାବଦରେ ଜ୍ଞାନ ଆହରଣ କରିବାକୁ ହେବ, ଯାହାଫଳରେ କୃଷିଜୀବୀ ମହିଳାମାନେ ଖାଦ୍ୟ ପ୍ରକ୍ରିୟାକରଣକୁ ନିଜର ଆତ୍ମନିଯୁକ୍ତି ପନ୍ଥା ଭାବରେ ଗ୍ରହଣ କରିପାରିବେ। ମନେ ରଖନ୍ତୁ, ପ୍ରକ୍ରିୟାକରଣ ପାଇଁ ଉଦ୍ଦିଷ୍ଟ କିସମ ଚାଷ କଲେ ଉତ୍ପାଦ ପ୍ରସ୍ତୁତି ସହଜ ହୁଏ ଏବଂ ଏହାର ଗୁଣାତ୍ମକ ମାନ ବଜାୟ ରହିଥାଏ। ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗର ସଫଳତା ପାଇଁ ଖାଦ୍ୟ ଓ ପ୍ୟାକିଂର ମାନ ନିର୍ଭର କରୁଥିବାରୁ ସଦାସର୍ବଦା ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ ଅଟେ। ଭାରତ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ମାନାଙ୍କ ଓ ନିୟମାବଳୀ ସମ୍ବନ୍ଧରେ ସଦାସର୍ବଦା ଅବଗତ ରହିବା ବାଞ୍ଛନୀୟ ଅଟେ। ସରକାରୀ ସ୍ତରରେ ଭାରତ ଓ ରାଜ୍ୟ ସରକାର, କୃଷି ବିଭାଗ, ଖାଦ୍ୟ ପ୍ରକ୍ରିୟାକରଣ ବିଭାଗ, ଶିଳ୍ପ ବିଭାଗ ଓ ଜାତୀୟ ଉଦ୍ୟାନ କୃଷି ମିଶନ ତରଫରୁ ଯନ୍ତ୍ରପାତି ଓ ଶିଳ୍ପ ପ୍ରତିଷ୍ଠା ପାଇଁ ଅନେକ ପ୍ରୋତ୍ସାହନର ବ୍ୟବସ୍ଥା ଅଛି। ବିଭିନ୍ନ ଅନୁଷ୍ଠାନରେ ମାଗଣା ତାଲିମ ପାଇଁ ସରକାର ବିଭିନ୍ନ ପ୍ରକଳ୍ପ ଓ ଯୋଜନା ଚାଲୁ ରଖିଛନ୍ତି। ଗ୍ରାମାଞ୍ଚଳ ଓ କୃଷିଜୀବୀ ମହିଳାଙ୍କ ପାଇଁ କିଛି ସ୍ୱତନ୍ତ୍ର ଯୋଜନା ମଧ୍ୟ ରହିଛି। ଏସବୁ ଜ୍ଞାନକୌଶଳ ବହୁତ ସହଜ ଓ ସରଳ ମଧ୍ୟ, ଏଥିପାଇଁ ବିଶେଷ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନଥାଏ। ସାଧାରଣତଃ କିଛି ଦିନର ତାଲିମ ଦ୍ୱାରା ଆପଣମାନେ ଏହି ବ୍ୟବସାୟ କରି ଆତ୍ମନିର୍ଭରଶୀଳ ହୋଇପାରିବେ। ନିଜେ ସ୍ୱାବଲମ୍ବୀ ହେବା ସଙ୍ଗେ ସଙ୍ଗେ ନିକଟବର୍ତ୍ତୀ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ମଧ୍ୟ କରିପାରିବେ। ସବିଶେଷ ବୈଜ୍ଞାନିକ ଜ୍ଞାନ ପାଇଁ ଆପଣମାନେ OUAT ନଚେତ୍ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ କିମ୍ବା ସହକାରୀ କୃଷି ଇଞ୍ଜିନିୟରଙ୍କ ସାହାଯ୍ୟ ନେଇପାରିବେ। ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ସଦାସର୍ବଦା ଆପଣମାନଙ୍କର ଚାଷ କ୍ଷେତ୍ରରେ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ, ଉନ୍ନତମାନର ବିହନ, ଚାଷ ପ୍ରଣାଳୀ ଏବଂ କୃଷି ଓ ଆନୁଷଙ୍ଗିକ କୃଷିରେ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ପ୍ରୋତ୍ସାହନ ସମ୍ପର୍କରେ ଜାଣିବା ପାଇଁ ସଦାସର୍ବଦା ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରରେ ଥିବା ବୈଜ୍ଞାନିକ କିମ୍ବା କୃଷି କର୍ମଚାରୀମାନଙ୍କ ସହିତ ପରାମର୍ଶ କରନ୍ତୁ।
1: ଶୁଣିଲେ କୃଷି ସୂଚନା, ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଆଦି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ କେନ୍ଦୁଝର, ମୟୂରଭଞ୍ଜ ଏବଂ ଭଦ୍ରକ ଆଦି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି ସକାଳ 7:25ରେ ପ୍ରଚାର କରିବୁ ସାନ୍ତାଳି ଏକଲା କାର୍ଯ୍ୟକ୍ରମ। 8:15ରେ କାର୍ଯ୍ୟକ୍ରମ ଗୀତାଞ୍ଜଳି। ଦିନ 12ଟାରେ ଝୁମର ସଙ୍ଗୀତ ପରିବେଷଣ କରିଛନ୍ତି ଶିଳ୍ପୀ କଳ୍ପନା ମହାନ୍ତି ଏବଂ ସାଥୀ। ଆମର ଆଜିର ଦ୍ୱିତୀୟ ତଥା ସାନ୍ଧ୍ୟ ଅଧିବେଶନରେ ସନ୍ଧ୍ୟା 6ଟାରେ ଭକ୍ତିଗୀତ, 6:15ରେ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ, ସନ୍ଧ୍ୟା 6:30ରେ ସୂଚନା ଏବଂ ସମ୍ବାଦ କାର୍ଯ୍ୟକ୍ରମ, ରାତି 7ଟାରେ ପ୍ରଚାରିତ ହେବ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ମୁଣ୍ଡାରୀ।

ରାତି 8ରେ ହିନ୍ଦୀ କଥାଚିତ୍ରର ଗୀତ, 8:30ରେ କାର୍ଯ୍ୟକ୍ରମ ବିଜ୍ଞାନ ବାର୍ତ୍ତା, 8:40ରେ ପ୍ରଚାର କରିବୁ ଗୀତ ଅତୀତ, 9:10ରେ କାର୍ଯ୍ୟକ୍ରମ ଗଙ୍ଗାହାର, 10:30ରେ ଏକକ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଏଇଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର କରାଯିବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,600 କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିରେ 25,000 କୋଟି ଟଙ୍କାର କୋଇଲା ଗ୍ୟାସିଫିକେସନ ପ୍ରକଳ୍ପ, 17,117 କୋଟି ଟଙ୍କାର ଉନ୍ନତ ବିଦ୍ୟୁତ୍ ଶକ୍ତି ଭିଭିଭୂମିର ଶିଳାନ୍ୟାସ, 811 କୋଟି ଟଙ୍କାର ରାସ୍ତା ଓ ସେତୁ ଆଦିର ଲୋକାର୍ପଣ ହେବ। ପ୍ରଧାନମନ୍ତ୍ରୀ ଆଜି ପୂର୍ବାହ୍ନରେ ରାଇରଙ୍ଗପୁରରେ ପହଞ୍ଚିବା ପରେ

ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପାହାଡ଼ପୁର ଗ୍ରାମ ପରିଦର୍ଶନ କରି ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା ଦକ୍ଷତା କେନ୍ଦ୍ର ଓ ପାହାଡ଼ପୁର ସ୍କୁଲରେ ପ୍ରାର୍ଥନା କରିବେ। ଅପରାହ୍ନରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଗତକାଲି ଓଡ଼ିଶା ଗସ୍ତରେ ଆସି ରାଇରଙ୍ଗପୁରଠାରେ ସନ୍ଧ୍ୟାରେ ପହଞ୍ଚିବା ପରେ କୁସ୍

0: କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଦେଶର 9,44,00,000 ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ସିଧାସଳଖ ପ୍ରଦାନ କରିବେ। 2019 ମସିହାରୁ ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା କୃଷକଙ୍କ ଜମାଖାତାକୁ ପ୍ରାୟ 4,50,00,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ସରଳ ଓ ସମନ୍ୱିତ କରିବା ଉଦ୍ଦେଶ୍ୟରେ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି। ନୂତନ ମାର୍ଗଦର୍ଶିକା ଅନୁଯାୟୀ ପ୍ରତ୍ୟେକ ବିଭାଗ ପାଇଁ ଆବଶ୍ୟକ ଦଲିଲପତ୍ର, ଯାଞ୍ଚ ପ୍ରକ୍ରିୟା ଏବଂ ପଞ୍ଜୀକରଣର ସର୍ତ୍ତାବଳୀ ସ୍ୱଷ୍ଟ ଭାବେ ନିର୍ଦ୍ଧାରିତ କରାଯାଇଛି। ଏଥିରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ, ବିଭିନ୍ନ ଉନ୍ନୟନମୂଳକ କର୍ତ୍ତୃପକ୍ଷ ଏବଂ ରାଜସ୍ୱ ଉପଖଣ୍ଡ ଅଞ୍ଚଳ ପାଇଁ ପୃଥକ୍ ପୃଥକ୍ କ୍ଷମତା ସମ୍ପନ୍ନ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ଓ ଭୂମିକା ସ୍ୱଷ୍ଟ କରାଯାଇଛି। ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ଦେବୀ ପାର୍ବତୀ ଶ୍ରଦ୍ଧାଳୁମାନଙ୍କୁ ଯୁଗଳ ଦର୍ଶନ ଦେଇଛନ୍ତି। ଗତକାଲି ରାତିରେ ମଙ୍ଗଳ ଆଳତୀ ପରେ ନବଦମ୍ପତି ନଗର ପରିକ୍ରମାରେ ବାହାରିବା ପରେ ଆଜି ସନ୍ଧ୍ୟାରେ ମନ୍ଦିରରେ ପହଞ୍ଚିବା ପରେ ଏହା ଶେଷ ହେବ। ନୟାଗଡ଼ର ଶରଣକୂଳସ୍ଥିତ ଲଡ଼ୁବାବାଙ୍କ ପୀଠରେ ଦେବଶୋଭା ପରେ ଶୀତଳଷଷ୍ଠୀ ଯାତ୍ରା ଉଦ୍ଯାପିତ ହୋଇଛି। ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଆଡ଼ମ୍ବର ସହକାରେ ଶୀତଳଷଷ୍ଠୀ ନୀତିକାନ୍ତି ଶେଷ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳରେ ଆୟୋଜିତ କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସୁବର୍ଣ୍ଣପୁର ଓ ନୂଆପଡ଼ାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧି ସମ୍ପର୍କରେ ଆଲୋଚନା ହୋଇଥିଲା। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାସ୍ତା ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ, ଟ୍ରାଫିକ୍ ନିୟନ୍ତ୍ରଣ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଢେଙ୍କାନାଳରେ ଅନୁଷ୍ଠିତ ବୈଠକରେ ସଡ଼କ ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା। ଶିଶୁ ଶ୍ରମିକ ପ୍ରଥା ବିରୋଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କଟକ ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷରେ ଏକ ସଚେତନତା ସମ୍ମିଳନୀ ଆୟୋଜିତ ହୋଇଯାଇଛି। ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କର୍ମଶାଳାରେ ଶିଶୁ ଶ୍ରମ ନିରାକରଣ ପାଇଁ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ ସହ କର୍ମଶାଳା ଆୟୋଜିତ ହୋଇଯାଇଛି। ରାଜ୍ୟରେ ଏକୀକୃତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଆବେଦନ ପ୍ରକ୍ରିୟା ଜାରି ରହିବ। ଏଥିଲାଗି ଆସନ୍ତା 10 ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଶରଣାର୍ଥୀମାନଙ୍କ ପ୍ରତି ସମବେଦନା ସମର୍ଥନ ଜଣାଇବା ଲକ୍ଷ୍ୟରେ ଆଜି ବିଶ୍ୱ ଶରଣାର୍ଥୀ ଦିବସ ପାଳନ କରାଯାଉଛି। ଶରଣାର୍ଥୀମାନଙ୍କ ସମସ୍ୟା ଏକ ବିଶ୍ୱସ୍ତରୀୟ ସମସ୍ୟା ହୋଇଥିବାରୁ ଏହାର ମୁକାବିଲା ପାଇଁ ବିଶ୍ୱବ୍ୟାପୀ ପ୍ରୟାସ ଚାଲିଛି। ଯୁଦ୍ଧ, ଦାରିଦ୍ର୍ୟ ଏବଂ ଅନ୍ୟ କାରଣଗୁଡ଼ିକରୁ ଶରଣାର୍ଥୀ ହୋଇଥିବା ଲୋକଙ୍କୁ ସେମାନଙ୍କର ଘରକୁ ଫେରାଇ ଆଣିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ବୌଦ୍ଧଠାରେ ସର୍ବାଧିକ ତାପମାତ୍ରା 41.3 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜିଥିରେ ଶୁଣନ୍ତୁ, ବାର୍ଦ୍ଧକ୍ୟ ଏକ ରୋଗ ନୁହେଁ, ଅବସ୍ଥା ମାତ୍ର। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଲକ୍ଷ୍ମୀଧର ରାଉଳ।
2: ମଣିଷ ଜନ୍ମ ହେବାଠାରୁ ବୟସର ପାହାଚ ଉପରେ ଚଢ଼ି ଚଢ଼ି ଶେଷରେ ମୃତ୍ୟୁବରଣ କରେ, ଯାହାକି ଧ୍ରୁବ ସତ୍ୟ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ସମୟର ବ୍ୟବଧାନ ଅଛି ତାହା କେତୋଟି ଅବସ୍ଥା ଦେଇ ଗତି କରେ। ଜନ୍ମ ହେବାଠାରୁ 5 ବର୍ଷ ପର୍ଯ୍ୟନ୍ତ ବାଳୁତ ଅବସ୍ଥା, 5 ବର୍ଷଠାରୁ 10 ବର୍ଷ ପର୍ଯ୍ୟନ୍ତ ଶୈଶବ ଅବସ୍ଥା, 10 ବର୍ଷଠାରୁ 15 ବର୍ଷ ପର୍ଯ୍ୟନ୍ତ କୈଶୋର ଅବସ୍ଥା, 15 ବର୍ଷଠାରୁ 40 ବର୍ଷ ପର୍ଯ୍ୟନ୍ତ ଯୌବନ ଅବସ୍ଥା, 40 ବର୍ଷଠାରୁ 60 ବର୍ଷ ପର୍ଯ୍ୟନ୍ତ ପ୍ରାପ୍ତ ବୟସ୍କ ଅବସ୍ଥା, 60 ବର୍ଷରୁ 80 ବର୍ଷ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟର ପ୍ରଥମ ଅବସ୍ଥା, 80 ବର୍ଷରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ୟର ଶେଷ ଅବସ୍ଥା। ଏ ସଂସାରରେ ଯେତେ ଜୀବଜନ୍ତୁ ଅଛନ୍ତି ସମସ୍ତେ ଜନ୍ମ ନିଅନ୍ତି ଏବଂ ପ୍ରାକୃତିକ ପ୍ରକ୍ରିୟାରେ ବିଭିନ୍ନ ଅବସ୍ଥା ଦେଇ ଶେଷରେ ବୃଦ୍ଧ ହୋଇ ମୃତ୍ୟୁବରଣ କରନ୍ତି। ତେଣୁ ବାର୍ଦ୍ଧକ୍ୟ ମଣିଷର ଶେଷ ଅବସ୍ଥା, ଯାହା ଏକ ରୋଗ ନୁହେଁ। ତେବେ ବାର୍ଦ୍ଧକ୍ୟ ସହିତ କେତୋଟି ରୋଗ ଅଙ୍ଗୀକାର ହୋଇ ସାଥୀ ଭଳି ଯାଉଥାଏ। ବହୁତ କମ୍ ଲୋକ ବିନା

0: ପରେ ବାର୍ଦ୍ଧକ୍ୟରେ ପହଞ୍ଚି ପାରନ୍ତି ନାହିଁ କିମ୍ବା ବିନା ବାର୍ଦ୍ଧକ୍ୟରେ କେତେକ ରୋଗ ସୃଷ୍ଟି ହୋଇପାରେ ନାହିଁ। ଅର୍ଥାତ୍ ବାର୍ଦ୍ଧକ୍ୟରେ ପାଦ ଦେଲା ପରେ ଶରୀରର ତନ୍ତୁ ବିଶେଷରେ ପରିବର୍ତ୍ତନ ଘଟେ, ଯାହାଦ୍ୱାରା କି ମଣିଷ ଦେହରେ ରୋଗ ସୃଷ୍ଟି ହେବା ସହଜ ହୁଏ ଏବଂ ମଣିଷକୁ ଶୀଘ୍ର ବାର୍ଦ୍ଧକ୍ୟର ଉପର ପାହାଚକୁ ନେଇଯାଏ। ସେହିପରି ଯଦି କୌଣସି ବ୍ୟକ୍ତି ଅର୍ଦ୍ଧ ବୟସରେ ରୋଗାକ୍ରାନ୍ତ ହୁଏ ତେବେ ସେ ଶୀଘ୍ର ବାର୍ଦ୍ଧକ୍ୟ ଆଡ଼କୁ ଆଗେଇଥାଏ ଏବଂ ଶେଷ ସ୍ତରରେ ପହଞ୍ଚିଥାଏ। ତେଣୁ ବାର୍ଦ୍ଧକ୍ୟ ଗୋଟିଏ ଅବସ୍ଥା ଏବଂ ରୋଗ ଏହାର ଏକ ପରିଭୂଷଣ, ଯାହାକି ଅଙ୍ଗୀକାର ଭଳି ମଣିଷ ସହିତ ସାଥିସାଥି ହୋଇ ଚାଲିଥାଏ। ତେବେ ଏଠାରେ ପ୍ରଶ୍ନ ଉଠେ, ଜୀବଜନ୍ତୁଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ଏମାନେ ସବୁ କାହିଁକି ଓ କିପରି ବୃଦ୍ଧ ହୁଅନ୍ତି? ପ୍ରାକୃତିକ ପ୍ରକ୍ରିୟାକୁ ଚିନ୍ତା କଲେ ଆମ୍ଭେମାନେ କହିବା ଯେ ଏହା ଏକ ପ୍ରାକୃତିକ ନିୟମ, କିନ୍ତୁ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀରେ ବୃଦ୍ଧ ହୋଇଯିବାର କେତୋଟି ମତବାଦ ଅଛି, ଯାହାକୁ ଆମେ ଥିଓରି କହୁ, ଯେପରିକି ଜେନେଟିକ୍ ଥିଓରି, ରାଣ୍ଡମ୍ ଡ୍ୟାମେଜ୍ ଥିଓରି, ହୋମୋଷ୍ଟାଟିକ୍ ଥିଓରି। ଜେନେଟିକ୍ ଥିଓରି ଅନୁସାରେ ମଣିଷ ଦେହରେ ଯେଉଁ ସବୁ ଜିନ୍ ଅଛି ତାହା ଧୀରେ ଧୀରେ ଭାଙ୍ଗି ଭାଙ୍ଗି ଯାଇ ଶରୀରରୁ ଅପସାରଣ ଘଟେ, ଯାହାଦ୍ୱାରା ମଣିଷର ଅବସ୍ଥାରେ ପରିବର୍ତ୍ତନ ଘଟେ। ରାଣ୍ଡମ୍ ଡ୍ୟାମେଜ୍ ଥିଓରି ଅନୁସାରେ ମଣିଷ ଶରୀରରେ ଯେଉଁ କୋଷ ବା ସେଲ୍ ଅଛି ତାହା ସାଧାରଣତଃ କ୍ରମାଗତ ଭାବେ ଭାଙ୍ଗି ଭାଙ୍ଗି ଯାଏ ଏବଂ ନୂତନ କୋଷ ତିଆରି ହେଉଥାଏ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ଶରୀର ଏହି ଭାଙ୍ଗିବା ଏବଂ ଗଢ଼ିବା ପ୍ରକ୍ରିୟା ହରାଇ ବସେ, ଫଳରେ କ୍ରମାଗତ ଭାବେ କୋଷ ସବୁ ଭାଙ୍ଗି ଯାଉଥାଏ କିନ୍ତୁ ନୂତନ କୋଷ ତିଆରି ହେଉନଥାଏ। ଏହାଦ୍ୱାରା ମଣିଷ ବାର୍ଦ୍ଧକ୍ୟ ଅବସ୍ଥାକୁ ଚାଲିଯାଏ। ହୋମୋଷ୍ଟାଟିକ୍ ଥିଓରି ଅନୁସାରେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ରକ୍ତର ସଞ୍ଚାଳନ ଏବଂ ରକ୍ତ ଜମାଟ ବାନ୍ଧିବା କ୍ଷମତା ହରାଇ ବସେ, ଯାହାଦ୍ୱାରା ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ପଠାଇବା ପ୍ରକ୍ରିୟା ଶିଥିଳ ହୋଇଥାଏ, ଫଳରେ ବିଭିନ୍ନ ଅଙ୍ଗ ରକ୍ତର ଅଭାବରେ ଶୁଖି ଶୁଖି ଯାଏ ଏବଂ ବାର୍ଦ୍ଧକ୍ୟ ଅବସ୍ଥାରେ ଉପନୀତ କରାଏ। ଏହି ଯେଉଁ ତିନୋଟି ମତବାଦ ବାର୍ଦ୍ଧକ୍ୟ କରାଉଛି ବୋଲି କୁହାଗଲା, ତାହା ସବୁ କେତୋଟି ଉପାଦାନ ଦ୍ୱାରା ପ୍ରଭାବିତ ହୋଇ ଶୀଘ୍ର ବାର୍ଦ୍ଧକ୍ୟ ପ୍ରାପ୍ତିରେ ସାହାଯ୍ୟ କରିଥାଏ, ଯଥା ବ୍ୟାୟାମ ନ କରିବା, ଉପଯୁକ୍ତ ଖାଦ୍ୟ ନ ଖାଇବା, ଅନ୍ୟାନ୍ୟ ମାଦକ ଦ୍ରବ୍ୟ ସେବନ କରିବା ଏବଂ ମଣିଷର ଜୀବନଧାରାରେ ପରିବର୍ତ୍ତନ ଆଣିବା ଅନ୍ତର୍ଭୁକ୍ତ। ଯଦି କୌଣସି ଲୋକକୁ କିଛି ରୋଗ ନାହିଁ ତେବେ ଆମେ କଳନା କରିପାରିବା ସେ କେତେ ବର୍ଷ ବଞ୍ଚିପାରିବ। ଜଣକୁ 65 ବର୍ଷ ହୋଇଥିଲେ ସିଏ ଆଉ 70 ବର୍ଷ ବଞ୍ଚିବ, 75 ବର୍ଷ ହୋଇଥିଲେ ସିଏ 11 ବର୍ଷ ବଞ୍ଚିବ, 85 ବର୍ଷ ହୋଇଥିଲେ ସିଏ 6 ବର୍ଷ ବଞ୍ଚିବ, 90 ବର୍ଷ ହୋଇଥିଲେ ଆଉ 4 ବର୍ଷ ବଞ୍ଚିବ ଏବଂ 100 ବର୍ଷ ହୋଇଥିଲେ ଆଉ 2 ବର୍ଷ ବଞ୍ଚିବ।
1: ବାର୍ଦ୍ଧକ୍ୟ ଏକ ରୋଗ ନୁହେଁ, ଅବସ୍ଥା ମାତ୍ର। ଏ ସମ୍ପର୍କରେ କହିଲେ ଡାକ୍ତର ଲକ୍ଷ୍ମୀଧର ରାଉଳ। ଆକାଶବାଣୀ କଟକ, ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

આકાશવાણી ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଓଡ଼ିଶାରେ ଆଜି 47,600 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ଆଜି ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ପାରଦର୍ଶୀ ଭାବେ ପରିଚାଳନା କରିବାକୁ ପ୍ରସ୍ତୁତ ଥିବା ଏନ୍ଟିଏର ସୂଚନା ଏବଂ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆଜି ଚେନ୍ନାଇରେ ଖେଳାଯିବ ତୃତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,600 କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିରେ 25,000 କୋଟି ଟଙ୍କାର କୋଇଲା ଗ୍ୟାସିଫିକେସନ ପ୍ରକଳ୍ପ, 17,117 କୋଟି ଟଙ୍କାର ଉନ୍ନତ ବିଦ୍ୟୁତ୍ ଶକ୍ତି ଭିତ୍ତିଭୂମିର ଶିଳାନ୍ୟାସ, 811 କୋଟି ଟଙ୍କାର ରାସ୍ତା ଓ ସେତୁ ଆଦିର ଲୋକାର୍ପଣ ହେବ। ପ୍ରଧାନମନ୍ତ୍ରୀ ଆଜି ପୂର୍ବାହ୍ନରେ ରାଇରଙ୍ଗପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପାହାଡ଼ପୁର ଗ୍ରାମ ପରିଦର୍ଶନ କରି ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା ଦକ୍ଷତା କେନ୍ଦ୍ର ଓ ପାହାଡ଼ପୁର ସ୍କୁଲରେ ପ୍ରାର୍ଥନା କରିବେ। ଅପରାହ୍ନରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ମନ୍ତ୍ରୀ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ପରେ ପ୍ରଧାନମନ୍ତ୍ରୀ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ଆଜି ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରେ ପଶ୍ଚିମବଙ୍ଗ ଦିବସ ପାଳନ ଉତ୍ସବରେ ଯୋଗଦେବେ। ସେଠାରେ ପ୍ରଧାନମନ୍ତ୍ରୀ ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ ଏବଂ ଶିଳାନ୍ୟାସ କରିବେ। ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପିଏମ୍ କିଷାନର 23ତମ କିସ୍ତି ପ୍ରଦାନ କରିବେ। ଏହା ଅଧୀନରେ ଦେଶବ୍ୟାପୀ 9,44,00,000 ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଜରିଆରେ 18,880 କୋଟି ଟଙ୍କାରୁ ଅଧିକ ରାଶି ହସ୍ତାନ୍ତର କରାଯିବ। ଏହାବ୍ୟତୀତ ପଶ୍ଚିମବଙ୍ଗର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଡିଜିଟାଲ୍ କୃଷି ମିଶନର ଅଂଶ ଭାବେ ଏଗ୍ରି ଷ୍ଟାକ୍, ଜାତୀୟ ପ୍ରାକୃତିକ କୃଷି ମିଶନ ଏବଂ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ସମେତ ଅନେକ କେନ୍ଦ୍ରୀୟ କୃଷି ଯୋଜନାର ଶୁଭାରମ୍ଭ କରିବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ 6:30 କୋଲକାତାଠାରେ ଆୟୋଜିତ 12ଶ ଆନ୍ତର୍ଜାତିକ ଯୋଗ ଦିବସ ଉତ୍ସବରେ ଯୋଗଦେବେ। ଏହି ଅବସରରେ ଶ୍ରୀ ମୋଦି ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦରରେ ସ୍ୱଦେଶୀ ପ୍ରଯୁକ୍ତିରେ ନିର୍ମିତ 3ଟି ନୌସେନା ଜାହାଜ ଆଇଏନ୍ଏସ୍ ତୁନାଗିରି, ସଂଶୋଧକ ଏବଂ ଆଗ୍ରେକୁ ଲୋକାର୍ପଣ କରିବେ। ଆସନ୍ତାକାଲି ହେବାକୁ ଥିବା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷାକୁ ସ୍ୱଚ୍ଛ ଓ ପାରଦର୍ଶୀ ଢଙ୍ଗରେ କରିବା ଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ସୂଚନା ଦେଇଛି। ଦେଶର 551ଟି ସହରରେ ଏବଂ ବିଦେଶରେ 14ଟି ସହରରେ 22,00,000 ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେବେ। ପରୀକ୍ଷାକୁ ସୁଚାରୁରୂପେ ପରିଚାଳନା କରିବା ଲାଗି 2,00,000 ଅଧିକ ନିରୀକ୍ଷକ, ସଂଯୋଜକ, ପୁଲିସ ଫୋର୍ସ ଏବଂ ପ୍ରଶାସକମାନଙ୍କୁ ନିୟୋଜିତ କରାଯାଇଛି। ଏହି ପରୀକ୍ଷା ଲାଗି ସିସିଟିଭି ମାଧ୍ୟମରେ ନିରୀକ୍ଷଣ ସହ ଆଧାର ଆଧାରିତ ପ୍ରମାଣୀକରଣ, ଜିପିଏସ୍ ଆଧାରିତ ଯାନ ବ୍ୟବହାର ଭଳି ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଏନ୍ଟିଏ ପକ୍ଷରୁ କୁହାଯାଇଛି। ବୃହତ୍ ଅନାଦେୟ ଋଣ ମାମଲାଗୁଡ଼ିକର ସମାଧାନ ପ୍ରକ୍ରିୟାକୁ ନେଇ ବ୍ୟାଙ୍କ, ଆସେଟ୍ ରିକନ୍ଷ୍ଟ୍ରକ୍ସନ୍ କମ୍ପାନୀ ଏବଂ ଋଣ ଗ୍ରହୀତାଙ୍କ ମଧ୍ୟରେ ସଲାସୁତୁରା ରହିଥିବା ନେଇ ସୁପ୍ରିମକୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଭି ମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, କରଦାତାଙ୍କଠାରୁ ସଂଗୃହୀତ ସାଧାରଣ ଜନତାଙ୍କ ଅର୍ଥ ବ୍ୟାଙ୍କ ମାଧ୍ୟମରେ ଋଣ ଆକାରରେ ପ୍ରଦାନ କରାଯାଉଥିବା ବେଳେ ଏହି ବକେୟା ଆଦାୟ ପାଇଁ ଅନେକ କ୍ଷେତ୍ରରେ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଜନସାଧାରଣଙ୍କ କଲ୍ୟାଣ ପାଇଁ ବ୍ୟୟ ହେବାକୁ ଥିବା ସରକାରୀ ଅର୍ଥର ଅପବ୍ୟବହାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତା ବ୍ୟକ୍ତ କରିଛନ୍ତି। ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର 1,537 କୋଟି ଟଙ୍କାର ଋଣକୁ ମାତ୍ର 73,50,00,000 ଟଙ୍କାରେ 2ଟି ଆସେଟ୍ ରିକନ୍ଷ୍ଟ୍ରକ୍ସନ୍ କମ୍ପାନୀ ମାଧ୍ୟମରେ ସମାଧାନ କରାଯାଇଥିବା ଅଭିଯୋଗ ସମ୍ଭଳିତ ଏକ ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାର, ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଅନ୍ୟ ସମ୍ପୃକ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଶୁଣାଣି ସମୟରେ ଖଣ୍ଡପୀଠ ଆସେଟ୍ ରିକନ୍ଷ୍ଟ୍ରକ୍ସନ୍ କମ୍ପାନୀଗୁଡ଼ିକର କାର୍ଯ୍ୟପ୍ରଣାଳୀର ସମୀକ୍ଷା ଆବଶ୍ୟକ ବୋଲି କହିଛନ୍ତି। ଆସେଟ୍ ରିକନ୍ଷ୍ଟ୍ରକ୍ସନ୍ କମ୍ପାନୀ ହେଉଛି ଏକ ବିତ୍ତୀୟ ସଂସ୍ଥା ଯାହା ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାଗୁଡ଼ିକର ଅନାଦେୟ ଋଣକୁ ଅଧିଗ୍ରହଣ କରି ଆଦାୟ ବ୍ୟବସ୍ଥା କରିଥାଏ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଅସ୍ଥିର ବିଶ୍ୱ ପରିସ୍ଥିତିରେ ଭାରତକୁ ନିଜର ଜାତୀୟ ସ୍ୱାର୍ଥ, ରଣନୀତିକ ସ୍ୱାଧୀନତା ଏବଂ ବହୁମୁଖୀ ବିଶ୍ୱବ୍ୟବସ୍ଥାର ଲକ୍ଷ୍ୟକୁ ଆଗେଇ ନେବା ସହ ବିଭିନ୍ନ ଅଞ୍ଚଳ ସହ ସମ୍ପର୍କକୁ ସର୍ବାଧିକ ଫଳପ୍ରଦ କରିବା ଆବଶ୍ୟକ। ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ଭାରତ ଆମେରିକା ଫୋରମ 2026ରେ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ କେତେକ ପ୍ରସଙ୍ଗକୁ ନେଇ ବିଭିନ୍ନ ଆହ୍ୱାନର ସାମ୍ନା କରୁଥିଲେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଭାରତ ଆମେରିକା ସହଭାଗିତା କ୍ରମଶଃ ସୁଦୃଢ଼ ହେଉଛି। ସେ କହିଛନ୍ତି, ଭାରତର ବିକାଶ ସହିତ ଦେଶର ସ୍ୱାର୍ଥ ଜଡ଼ିତ ଲକ୍ଷ୍ୟ ବ୍ୟାପକ ହେବ। ଭାରତର ବରିଷ୍ଠ ଅମଲା ବିବେକ ଅଗ୍ରୱାଲଙ୍କୁ 2026-27 ବର୍ଷ ପାଇଁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସର ପରବର୍ତ୍ତୀ ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ସେ ବ୍ରିଟେନ୍ର ଗାଇଲ୍ସ ଥମ୍ସନ୍ଙ୍କ ସ୍ଥାନରେ କାର୍ଯ୍ୟ କରିବେ। ବର୍ତ୍ତମାନ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟରତ ଶ୍ରୀ ଅଗ୍ରୱାଲ ପୂର୍ବରୁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ। June 17-19 ପର୍ଯ୍ୟନ୍ତ ଅନୁଷ୍ଠିତ ବୈଠକରେ ଶ୍ରୀ ଅଗ୍ରୱାଲଙ୍କ ଉପାଧ୍ୟକ୍ଷ ନିଯୁକ୍ତି ସମ୍ପର୍କିତ ନିଷ୍ପତ୍ତି ନିଆଯାଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶ୍ରୀ ଅଗ୍ରୱାଲଙ୍କ ଚୟନକୁ ଭାରତ ପାଇଁ ଏକ ବଡ଼ ସଫଳତା ବୋଲି କହିଛି। ମନ୍ତ୍ରଣାଳୟ ଦ୍ୱାରା ସାମାଜିକ ଗଣମାଧ୍ୟମ ପୋଷ୍ଟରେ କୁହାଯାଇଛି,
ଏହି ନିଯୁକ୍ତି ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ଏବଂ ବେଆଇନ ଆର୍ଥିକ ନେଟୱାର୍କ ବିରୋଧରେ ଲଢ଼େଇ ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତାକୁ ପ୍ରକାଶ

କରୁଛି। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ କୃଷକ ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ସଶକ୍ତ ଭାରତ ଗଠନ ଦିଗରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପରିବର୍ତ୍ତନମୂଳକ ପଦକ୍ଷେପଗୁଡ଼ିକ ଉପରେ। ଗତ 12 ବର୍ଷ ମଧ୍ୟରେ ସରକାର ଦେଶର ପ୍ରଯୁକ୍ତି କ୍ଷେତ୍ରରେ ଗଠନାତ୍ମକ ପରିବର୍ତ୍ତନ ଆଣିଛନ୍ତି। ସଶକ୍ତ ଭାରତର 2 ପ୍ରମୁଖ ଭିତ୍ତି ହେଉଛି ସେମିକଣ୍ଡକ୍ଟର ପରିବେଶ ବ୍ୟବସ୍ଥାର ବିକାଶ ଏବଂ ମହାକାଶ କ୍ଷେତ୍ରର ଷ୍ଟାର୍ଟଅପ୍ଗୁଡ଼ିକର ଦ୍ରୁତ ଅଭିବୃଦ୍ଧି। ନୀତିଗତ ପରିବର୍ତ୍ତନ ଫଳରେ ସେମିକଣ୍ଡକ୍ଟର କ୍ଷେତ୍ର ଏବେ ଉତ୍ପାଦନ ଓ ଡିଜାଇନ୍ ୟୁନିଟ୍ରେ ପରିଣତ ହୋଇଛି। ଜାତୀୟ ସୁରକ୍ଷା, ଆର୍ଥିକ ସ୍ଥିରତା, ଡିଜିଟାଲ୍ ସାର୍ବଭୌମତ୍ୱ ଏବଂ ଭବିଷ୍ୟତ ପ୍ରତିଯୋଗିତାମୂଳକ କ୍ଷମତା ପାଇଁ ସେମିକଣ୍ଡକ୍ଟର ଏକ ମୂଳ ଆଧାର ପାଲଟିଛି। 2021 ଡିସେମ୍ବରରେ 76,000 କୋଟି ଟଙ୍କା ବ୍ୟୟବରାଦ ସହ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ଆରମ୍ଭ କରାଯାଇଥିଲା। ଏହା ଅଧୀନରେ ସିଲିକନ୍ ଫ୍ୟାବ୍, କମ୍ପାଉଣ୍ଡ ସେମିକଣ୍ଡକ୍ଟର ସୁବିଧା, ଆସେମ୍ବ୍ଲିଂ ଓ ପରୀକ୍ଷଣ ୟୁନିଟ୍ ଏବଂ ଚିପ୍ ଡିଜାଇନ୍ ପାଇଁ 50% ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। 2026 ସୁଦ୍ଧା ସରକାର ସେମିକଣ୍ଡକ୍ଟର ମିଶନ 2.0 ଆରମ୍ଭ କରି ଶିଳ୍ପକ୍ଷେତ୍ର ନେତୃତ୍ୱାଧୀନ ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର ପାଇଁ 1,000 କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ପ୍ରଯୁକ୍ତି ବିକାଶ ସହ ଭବିଷ୍ୟତ ପାଇଁ ଦକ୍ଷ ମାନବ ସମ୍ପଦ ସୃଷ୍ଟିରେ ସହାୟକ ହେବ। ସେମିକଣ୍ଡକ୍ଟର ମିଶନ 2.0 ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏଆଇ ମିଶନ 1.0 ଏହି ଜଟିଳ ଶିଳ୍ପର ମୂଳ ଭିତ୍ତିଭୂମି ପ୍ରତିଷ୍ଠା କରିଥିବାବେଳେ ମିଶନ 2.0 ପରିବେଶ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଗୁରୁତ୍ୱ ଦେବ। ଅନ୍ୟପକ୍ଷରେ ଭାରତୀୟ ମହାକାଶ ନୀତି 2023 ଅନୁଯାୟୀ ଘରୋଇ ସଂସ୍ଥାଗୁଡ଼ିକୁ ଉପଗ୍ରହ ଉତ୍କ୍ଷେପଣ, ନିର୍ମାଣ ଓ ପରିଚାଳନା, ତଥ୍ୟ ସଂଗ୍ରହ ଓ ପ୍ରସାରଣ ଏବଂ ଗ୍ରାଉଣ୍ଡ ଷ୍ଟେସନ ପରିଚାଳନା ସହ ସମ୍ପୂର୍ଣ୍ଣ ମହାକାଶ କାର୍ଯ୍ୟକଳାପ କରିବାକୁ ଅନୁମତି ଦିଆଯାଇଛି। ଫଳରେ 2014 ମାତ୍ର ଗୋଟିଏ ପଞ୍ଜିକୃତ ମହାକାଶ ଷ୍ଟାର୍ଟଅପ୍ ଥିବାବେଳେ 2026 ସୁଦ୍ଧା ଏହି ସଂଖ୍ୟା 400କୁ ବୃଦ୍ଧି ପାଇଛି। ସେମିକଣ୍ଡକ୍ଟର ମିଶନର ସଫଳତା ଏବଂ ଦ୍ରୁତ ବିକାଶଶୀଳ ଘରୋଇ ମହାକାଶ କ୍ଷେତ୍ର ମାଧ୍ୟମରେ ଏକ ବିକଶିତ ରାଷ୍ଟ୍ର ଗଠନ ଦିଗରେ ଭାରତର ଯାତ୍ରା ସଫଳ ରୂପ ନେଉଛି। କ୍ରିକେଟରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ତୃତୀୟ ଏବଂ ଶେଷ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଆଜି ଅପରାହ୍ନରେ ଚେନ୍ନାଇସ୍ଥିତ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଖେଳାଯିବ। ଅପରାହ୍ନ 1:30 ମ୍ୟାଚ୍ ଆରମ୍ଭ ହେବ। ଆୟୋଜକ ଭାରତ ଏହି ଶୃଙ୍ଖଳାରେ 2-0 ଆଗରେ ରହିଛି। ସୁସ୍ଥ ହେବା ପରେ ଦ୍ରୁତ ବୋଲର ହର୍ଷିତ ରାଣା ଶେଷ ଦିନିକିଆ ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ଫିଫା ଫୁଟବଲ ବିଶ୍ୱକପ୍ରେ ଆମେରିକା ଗ୍ରୁପ୍ ଡିର ଏକ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ 2-0 ପରାସ୍ତ କରି ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଏହି ଫୁଟବଲ ବିଶ୍ୱକପ୍ରେ 4 ମ୍ୟାଚ୍ ଖେଳାଯିବ। ଗ୍ରୁପ୍ ବିର ମ୍ୟାଚ୍ରେ ସ୍କଟଲ୍ୟାଣ୍ଡ ଓ ମରକୋ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଗ୍ରୁପ୍ ସିରେ ହାଇତି ଓ ବ୍ରାଜିଲ, ଗ୍ରୁପ୍ ଡିରେ ତୁର୍କୀ ଓ ପାରାଗୁଏ ଏବଂ ଗ୍ରୁପ୍ ଏଫ୍ରେ ନେଦରଲ୍ୟାଣ୍ଡସ୍ ଓ ସ୍ୱିଡେନ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତର ତାରକା ଜାଭେଲିନ୍ ଥ୍ରୋ ଖେଳାଳି ନିରଜ ଚୋପ୍ରା ଗତକାଲି ଅନୁଷ୍ଠିତ ଦୋହା ଡାଇମଣ୍ଡ ଲିଗ୍ରେ 4ର୍ଥ ସ୍ଥାନ ଅଧିକାର କରିଛନ୍ତି। 28 ବର୍ଷୀୟ ନିରଜ ତାଙ୍କ ତୃତୀୟ ପ୍ରୟାସରେ ସର୍ବୋତ୍ତମ 85.69 ମିଟର ଦୂରତା ଥ୍ରୋ କରିଥିଲେ। ଓଡ଼ିଶାରେ ଆଜି 47,600 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ଆଜି ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ପାରଦର୍ଶୀ ଭାବେ ପରିଚାଳନା କରିବାକୁ ପ୍ରସ୍ତୁତ ଥିବା ଏନ୍ଟିଏର ସୂଚନା। ଏବଂ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆଜି ଚେନ୍ନାଇରେ ଖେଳାଯିବ ତୃତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍।

ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ସାନ୍ତାଳୀ ଆଖଳା କାର୍ଯ୍ୟକ୍ରମ ପ୍ରଯୋଜନା ନାଗଭୂଷଣ ମାଝୀ।

ପାନ୍ତାଳଖଳ କାର୍ଯ୍ୟକ୍ରମକୁ ଆଜି ଏଇଠି ଶେଷ କରୁଛୁ। ପ୍ରଯୋଜନା ନାଗଭୂଷଣ ମାଝି, ଆକାଶବାଣୀ ବାରିପଦା। ଆରମ୍ଭ କରୁଛୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର କଣ୍ଠଶିଳ୍ପୀ ସତ୍ୟ ସୁନ୍ଦର, ଗାଇଛନ୍ତି ନାରାୟଣ ପ୍ରସାଦ ସିଂଙ୍କ ରଚନାରୁ।

ଏଇଠି ଶେଷ କରୁଛୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମକୁ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ପ୍ରିୟସୀର ଆସିବା ବାଟକୁ ଖୁସି ଉଲ୍ଲାସ ସହ ଆଶଙ୍କା ସମ୍ଭାବନା ସେଇ ପ୍ରତୀକ୍ଷାରେ କେବେ ମନ ଭିତରେ ଥାଏ ପ୍ରଗାଢ଼ ବିଶ୍ୱାସ, ହଁ ଆସିବ ଆସିବ ସେ ମୋ ପାଖକୁ।

ପ୍ରତୀକ୍ଷା କୁଆରୀ ମନର ଭବିଷ୍ୟତର ଜୀବନସାଥୀ ପାଇଁ କିଜାଣି ମନର ମଣିଷଟି ମନକୁ ପାଇବ ତ ସ୍ୱପ୍ନୀଳ ଆଖିରେ ତା ହଜିଯାଏ କୁଆଁରୀ ଝିଅର ମନଟି ଭବିଷ୍ୟତର ସ୍ୱପ୍ନର ଦଳିରେ ଉଡ଼ି ବୁଲୁଥାଏ ତାର ସେଇ କୁଆଁରୀ ମନଟି।

0: ଜାଣିଛେ
1: ଚମ୍ପୁ ବାବୁ ଝପନ ନାନୁ ଭାଇ ଗହଣା ଦୋକାନ ମଙ୍ଗଳବାର ବେଲିଠିଏ ହାଟ ବୁଧବାର ରଙ୍ଗାମାଟିଏ ହାଟ ଆର୍ ରବିବାର ହିଲ କୁଲିଆନା ହାଟ ରେ ପୁରୁପ ସେ ସାମାନ କାତେ ଦୁଡ଼ୁବ କାନା ହାଟ ଦିନ ଛଡ଼ା କାତେ ଯତ ଦିନ କୁଚେ ବସ୍ ଷ୍ଟାଣ୍ଡ ସୁର ଦୋକାନ ଖୁଲେ ତାହେନ କାନା ଆର୍ ଗହଣା ଦୋ ଆକୋ ଗେକୋ ବେନାଏ
0: ଆର୍ ଗ୍ୟାରେଣ୍ଟି ଦୋ ମେନା ଆସେ ବାଙ୍ଗା
1: ପୁରା ପୁରୀ ଗ୍ୟାରେଣ୍ଟି ନାନୁ ଭାଇ ଗହଣା ଦୋକାନ କୁଚେ ବସ୍ ଷ୍ଟାଣ୍ଡ ମୋବାଇଲ ନମ୍ବର 9437112459 ଚାଲା ଆଲାଂ ସେ ଗୋ
0: ଚଲୋ ଲାଙ୍ଗ ତବେ
2: ପ୍ରତୀକ୍ଷା ପ୍ରସୂତି ମାଆର ତା ଭବିଷ୍ୟତର ସନ୍ତାନ ସନ୍ତତିର ମୁହଁଟି ଦେଖିବା ପାଇଁ ଦଶମାସ ଦଶ ଦିନର ସେ ପ୍ରତୀକ୍ଷା ବୋଧେ ପୁନର୍ଜନ୍ମ ପରି ପ୍ରଥମ କରି ଅନୁଭବ କରେ ମା ତା ଶିଶୁର ଉପସ୍ଥିତିକୁ ଗର୍ଭ ଭିତରେ ଚାହିଁ ବସିଥାଏ କୋଳେଇ ନେବାକୁ ତା ଆପଣାର ରକ୍ତକୁ।

0: ଏପର୍ଯ୍ୟନ୍ତ ଗହଣା କିଣା ହେଲାନି।
1: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
0: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ୍ ଠାକ୍ ମିଳିବ ତ?
1: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ୍ ନମ୍ବର ଥିବା ଗହଣା ମିଳୁଛି।
0: ତାହେଲେ ତ ବଢିଆ କଥା।
1: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।

ଦେଶର ସୀମା ସରହଦକୁ ସୁରକ୍ଷା ଦେଉଥିବା ସୈନିକଟିର ସୁରକ୍ଷିତ ଫେରିବା ବାଟକୁ ଚାହିଁ ବସିଥାଏ ତାର ପୁରା ପରିବାର। ସ୍ତ୍ରୀ ଚାହିଁ ବସିଥାଏ ତା ସ୍ୱାମୀକୁ, ବୃଦ୍ଧ ପିତାମାତା ନିଜ କୁଳନନ୍ଦନକୁ, ଅବୋଧ ଶିଶୁଟିଏ କାନ୍ଧ ଉପରେ ବସି ବୁଲିବାକୁ ଚାହିଁ ବସିଥାଏ ନିଜ ପିତାଙ୍କ ଆସିବା ବାଟକୁ।

ପହିଲି ବର୍ଷାର ଅସରାଏ ଧାରାକୁ ଚାହିଁ ବସିଥାଏ ଚାଷୀଟିଏ। ବର୍ଷା ଯେବେ ଛୁଏଁ ଧରଣୀରାଣୀକୁ, ଧରଣୀରାଣୀ ହୁଏ ଶସ୍ୟ ଶ୍ୟାମଳା। ବର୍ଷା ଆଣିଥାଏ ଚାଷୀ ମନରେ ସ୍ୱପ୍ନ ଏବଂ ସମ୍ଭାବନା, ସୁନା ଫଳିବାର ଆଶା। ତେଣୁ ପ୍ରତୀକ୍ଷା ତାର ଅସରାଏ ବର୍ଷା ବର୍ଷିବାର।

ଏକ ଅନ୍ତହୀନ ଅପେକ୍ଷା ଶ୍ମଶାନ ଜୁଇରେ ଶୋଇଥିବା ଆପଣାର ମଣିଷ ପାଇଁ, ବୋଧେ ଆଉ ଏକ ଜନ୍ମ ପାଇଁ।

ଏଇଠି ଶେଷ କରୁଛୁ ଆଜିର ଗୀତାଞ୍ଜଳି କାର୍ଯ୍ୟକ୍ରମକୁ। ଆକାଶବାଣୀ ବାରିପଦା ଶ୍ରୋତାବନ୍ଧୁ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 9:09। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶୁଣୁଥିଲେ କଳ୍ପନା ମହାନ୍ତି ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ ଝୁମର ଗୀତ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ନମସ୍କାର ଭଉଣୀ, ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆମର ଏହି ମାସିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଲିପିକା। ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା, ସମ୍ପାଦନା ପ୍ରଜ୍ଞା ପାରମିତା ସାହୁ।

ପୁଣି ଶବ୍ଦରେ ଯେତେବେଳେ ମିଶିଯାଏ ଆସି ସମ୍ବେଦନଶୀଳତା ଏବଂ ଆବେଗ, ସେତେବେଳେ ସୃଷ୍ଟି ହୁଏ ସୃଜନ ସାହିତ୍ୟ, ଆଉ କଲମରେ ବାନ୍ଧି ହୋଇଯାଏ ଆସି ସମୟ, ସମାଜ ଏବଂ ମଣିଷ ଜୀବନର ଅସରନ୍ତି କାହାଣୀ। ସତ କହିଲେ ସାହିତ୍ୟ ସୃଜନ କେବଳ ଶବ୍ଦବସଣ ବୋଲି ନୁହେଁ, ବରଂ ଭାବନାର ଗଭୀର ଅଭିବ୍ୟକ୍ତି, ଯାହା ମାଧ୍ୟମରେ ଶବ୍ଦରେ ଶବ୍ଦରେ ଗଢ଼ି ହୋଇ ଉଠେ ଏମିତି ଗୋଟିଏ ଜଗତ, ଯେଉଁଠି ମଣିଷର ସ୍ୱପ୍ନ, ସଂଘର୍ଷ, ହସ ଲୁହ, ପ୍ରାପ୍ତି ଅପ୍ରାପ୍ତି ସୃଜନର ରୂପ ନିଏ ଆଉ ଲିପିବଦ୍ଧ ହୋଇ ରହିଯାଏ। ଆଜିର ସାହିତ୍ୟ ପତ୍ରିକା ଲିପିକାରେ ଭୁଣି ଆପଣମାନଙ୍କ ପାଇଁ ରହିଛି କବି ମନ୍ଦାକିନୀ ସେନାପତିଙ୍କର କେତୋଟି କବିତା ଏବଂ ଗାଳ୍ପିକା ଚିନ୍ମୟୀ ମହାନ୍ତିଙ୍କର ଗପ।

0: ମୁଣି କବିତା ହୃଦୟର ଭାଷା, ଶବ୍ଦର ଛନ୍ଦରେ ଲେଖା ଜୀବନର ଅନୁଭୂତି ଏବଂ ଅସରନ୍ତି କଥା। ସାହିତ୍ୟ ପତ୍ରିକାର ପ୍ରଥମ ପୃଷ୍ଠରେ ଶୁଣିବା କେତୋଟି କବିତା, କବି ମନ୍ଦାକିନୀ ସେନାପତି।
1: କବିତାର ଶୀର୍ଷକ ଭିଟାମାଟିର ଡାକ। ଭିଟାମାଟି ଡକା ପରିଛି, ଏ ଅବୁଝା ମନ ଶିଥିଳ ଦେହ ତତେ ଝୁରୁଛି। ଗହଳ ଚହଳ ଦାଣ୍ଡବାଡ଼ି, ହଳଦୀ ଗୁରୁ ଗୁରୁ ଧାନ କିଆରି, ପୋଖରୀ ହୁଡ଼ା ନଡ଼ିଆ ବାଡ଼ି ଖୋଜି ହେଉଛି। ଜରାଜୀର୍ଣ୍ଣ ଫଟାକାନ୍ଥ ଦାନ୍ତ ନିକୁଟି ହସୁଛି, ଖାଁ ଖାଁ ନିରବତା ଖାଇ ଗୁଡ଼ାଉଛି। ଜରାଜୀର୍ଣ୍ଣ ଫଟାକାନ୍ଥ ଦାନ୍ତ ନିକୁଟି ହସୁଛି, ଖାଁ ଖାଁ ନିରବତା ଖାଇ ଗୁଡ଼ାଉଛି। ବିଦେଶରୁ ପୁଅ ଆଉ ଫେରି ନ ଆସୁଛି। ଧାନଖଳା ଜହ୍ନରାତି, ପିଲାଦିନ ଚପଳାମି, ପୁଷର ଶୀତୁଆ ସଞ୍ଜ ହେମାଳିଆ ସିରି ସିରି ବା, ନିଆଁପୁଆ ଗପ ପିଡ଼ି କାକରର ଫୁଲ ଝରି, ନିଚ୍ଛାଟିଆ ଆମ୍ବ ତୋଟା ବିଳାପ କରୁଛି। କୋଇଲିର କୁହୁ ସହ ନାରାୟଣ ଶୁଭୁଛି, ଆ ଫେରିଆ ଧନ ମୋ କୂଳକୁ ଅପେକ୍ଷାରେ ଅଛି, ଆ ଫେରିଆ ଧନ ମୋ କୂଳକୁ ଅପେକ୍ଷାରେ ଅଛି। ଭରା ପୋଖରୀରୁ କଇଁ ଫୁଲ ତୋଳା, ପାଣିକୁଆ ପରି ଡୁବ ମାରୁଥିବା ବୋଝେ ପିଲା, ଟାଇଁ ଟାଇଁ ଖରାପିଳ ଲୁଚି ଲୁଚି ମାଛ ଧରା, ସାଙ୍ଗମିଳ ଭୋଜି ଭାତ, କଞ୍ଚା ଆମ୍ବ ବରକୋଳି, ବାପାଙ୍କର ନାଲି ଆଖି ବୋଉର ପଣତ ବେଢ଼ା, ଜେଜେଙ୍କ ପାକୁଆ ହସ ସ୍ନେହ ଆଉ ସୁହାଗର ଅମୃତ ମଧୁର ବେଳା, ମନେ କଣ ପଡ଼େ ନାହିଁ ତୋ ଗାଁର ସୁଖ ସିରି। ବାପାଙ୍କର ନାଲି ଆଖି ବୋଉର ପଣତ ବେଢ଼ା, ଜେଜେଙ୍କ ପାକୁଆ ହସ ସ୍ନେହ ଆଉ ସୁହାଗର ଅମୃତ ମଧୁର ବେଳା, ମନେ କଣ ପଡ଼େ ନାହିଁ ତୋ ଗାଁର ସୁଖ ସିରି। ସେହି ଧୂଳି ଖେଳ ହସ କୋଳାହଳ ସବୁ ତ ହେଇଛି ଦୂର, ପୁନିଆ ସଞ୍ଜରେ କୁଆଁରୀ ମେଳରେ ପୁଚି ବହୁଚୋରି ଖେଳ, ସେଇ ନଈ ଆଜି ବହି ଯାଉଅଛି ନୀରବେ ଅନାଇ କୂଳ, କାଗଜ ଡଙ୍ଗା ନାଚୁନି ଆଉ ବରସାର ତାଳେ ତାଳେ, ସଞ୍ଜୁଆ ପବନ ଗୁମୁରି କାନ୍ଦୁଛି।

ଫେରିଆ ଧନ କୋଳେ ଭିତାମାଟି ଡକା ପାରିଛି, ଫେରିଆ ଧନ ମୋ କୋଳକୁ ଅପେକ୍ଷାରେ ଅଛି। ଗାଁ ଦାଣ୍ଡି ଶୁଭୁନିଆ ଆଉ ଯୋଗୀଙ୍କ କେନ୍ଦରା ଗୀତ, ଜୀବନ ଦର୍ଶନ ତତ୍ତ୍ୱ, ଧର୍ମ ମାସେ ଚକୁଳିଆ ପଣ୍ଡା ଗାଉଥିବା ପଦ୍ୟ, ମଗୁଶୀର ମାଣବସା ସେ କୁଟିକମ ଚିତ୍ର, ସବୁ ତ ଯାଇଛି ହଜି ସଭ୍ୟତାର ଚାକଚକେ। ଭିଟାମାଟି ଡକା ପାରିଛି, ଆ ଫେରିଆ ଧନ ମୋ କୋଳକୁ ପ୍ରତିଧ୍ୱନି ଲେଉଟି ଆସୁଛି। ଭିଟାମାଟି ଡକା ପାରିଛି, ଭିଟାମାଟି ଡକା ପାରିଛି, ଆ ଫେରିଆ ଧନ ମୋ କୋଳକୁ ପ୍ରତିଧ୍ୱନି ଲେଉଟି ଆସୁଛି। ଭିଟାମାଟି ଡକା ପାରିଛି।

କବିତାର ଶୀର୍ଷକ ଅନେକ ଖୋଜିଛି, ଅନେକ ଖୋଜିଛି, ଅନେକ ଖୋଜିଛି ମୁଁ ହଜିଲା ମୁହୂର୍ତ୍ତମାନଙ୍କୁ, ଅନେକ ଖୋଜିଛି, ଅନେକ ଖୋଜିଛି ମୁଁ ହଜିଲା ମୁହୂର୍ତ୍ତମାନଙ୍କୁ। ପଚାରିଛି ଆକାଶର ଘନ ନୀଳିମାକୁ, କେଉଁ ଏକ ସଞ୍ଜର ସେ ଏକାକୀ ନକ୍ଷତ୍ରଟିକୁ, ଜ୍ୟୋତ୍ସ୍ନାତା ପୂର୍ଣ୍ଣିମାର ଶରଦ ଜହ୍ନକୁ ଲୁଚାଇ ରଖିଛ କି ହଜିଥିବା ମୁହୂର୍ତ୍ତମାନଙ୍କୁ, ଲୁଚାଇ ରଖିଛ କି ହଜିଥିବା ମୁହୂର୍ତ୍ତମାନଙ୍କୁ। ସବେ ନିରୁତ୍ତର, ହଜିଥିବା ସମୟ କି ଫେରିଆସେ, ଫେରିଆସେ ସମାଧିସ୍ଥ ସ୍ମୃତି ଫୁଲ ସବୁ। ସବେ ନିରୁତ୍ତର, ହଜିଥିବା ସମୟ କି ଫେରିଆସେ, ଫେରିଆସେ ସମାଧିସ୍ଥ ସ୍ମୃତି ଫୁଲ ସବୁ। ଲମ୍ବାଲାଞ୍ଜି କଜଳ କି ଫେରିଆସେ ଗଭା ମଣ୍ଡିବାକୁ, ଲମ୍ବାଲାଞ୍ଜି କଜଳ କି ଫେରିଆସେ ଗଭା ମଣ୍ଡିବାକୁ। ପଚାରିଛି ଜୀବନକୁ ଆଙ୍କୁଥିବା ସେହି ଅଦେଖା ଶିଳ୍ପୀଙ୍କୁ, ଫେରେଇ ଦେବ କି କିଛି ହଜିଥିବା ମୁହୂର୍ତ୍ତମାନଙ୍କୁ। ପଚାରିଛି ଜୀବନକୁ ଆଙ୍କୁଥିବା ସେହି ଅଦେଖା ଶିଳ୍ପୀଙ୍କୁ, ଫେରେଇ ଦେବ କି କିଛି ହଜିଥିବା ମୁହୂର୍ତ୍ତମାନଙ୍କୁ। ଜଡ଼ାଇନିଏ ଗୋଟାପଣେ, ଜଡ଼ାଇନିଏ ଗୋଟାପଣେ, ଚାଟଶାଳୀରେ ସେ ଅବୋଧ ଶିଶୁଙ୍କ ଗୀତ, ନଈ ପାଣି ନଈକି ଯା ମୋ ସିଲଟ ଶୁଖିଯା। ଗୀତରେ ଗୀତରେ କେତେ ପାଗରେ, ପଢ଼ା ହେଉଥାଏ ପାଠ, ମଡ଼ା ହେଉଥାଏ ଅମଡ଼ା ବାଟ, ହାତେ ଧରି ମୁଠା ମୁଠା ସ୍ୱପ୍ନର ସମ୍ଭାର, ଧୂଳି ଖେଳ ସଢ଼େଇରେ ରାନ୍ଧିବାର କଳାକୌଶଳ, କଣ୍ଢେଇର ବାହାଘର ଦିଆନିଆ ଭାର, ସେହି ଖିଆଲି ଜୀବନ ପ୍ରଜାପତି ମନ, ଛଳ ଛଳ ହସର ଫୁଆର, ତୋଳିବାକୁ ଅୟୁତ ଇଚ୍ଛାର ମିନାର, ତୋଳିବାକୁ ଅୟୁତ ଇଚ୍ଛାର ମିନାର। ଜୀବନ ରାସ୍ତାରେ ସମୟର ସବୁ ଦୋଚ୍ଛକିରେ କେତେ ବିଶ୍ଳେଷଣ, ଜୀବନ ରାସ୍ତାରେ ସମୟର ସବୁ ଦୋଚ୍ଛକିରେ କେତେ ବିଶ୍ଳେଷଣ, ଟିକିନିକି ଅଙ୍କ କଷା ହରଣ ଗୁଣନ ବା ମିଶାଣ ଫେଡ଼ାଣ କେବେ ପୁଣି ଶୂନ। ଉତ୍ତପ୍ତ ବାଲୁକାକୁ ଡେଇଁ ଡେଇଁ ଚାଲୁଥିବା ବେଳେ ଦଗ୍ଧ ମନ କୁହୁଳା ନିଆଁରେ ଖୋଜିଛି ସେ ମଧୁମୟ ଆଦ୍ୟ ମୁହୂର୍ତ୍ତକୁ, ଖୋଜିଛି ସେ ମଧୁମୟ ଆଦ୍ୟ ମୁହୂର୍ତ୍ତକୁ। କିନ୍ତୁ ନଈ କ'ଣ କେବେ ଫେରିପାରେ, ବହିଯାଉଥାଏ ଆଗକୁ ଆଗକୁ, ବହିଯାଉଥାଏ ଆଗକୁ ଆଗକୁ। ଅନେକ ଖୋଜିଛି, ଅନେକ ଖୋଜିଛି ସେଇ ରାସ୍ତା, ସେଇ ବର୍ଷା, ସେଇ ଫଗୁଣର ରଙ୍ଗ, ଶ୍ରାବଣର ମେଘ, ସେହି ମିଠା ମିଠା ବେପଥୁର ସ୍ୱର, ମଳୟ ମହ୍ଲାର ଅନୁରାଗେ ଛଳ ଛଳ ଐପ୍ସିତ ଇଚ୍ଛାକୁ। ଅନେକ ଖୋଜିଛି ସେଇ ରାସ୍ତା, ସେଇ ବର୍ଷା, ସେହି ଫଗୁଣର ରଙ୍ଗ, ଶ୍ରାବଣର ମେଘ, ସେହି ମିଠା ମିଠା ବେପଥୁର ସ୍ୱର, ମଳୟ ମହ୍ଲାର ଅନୁରାଗେ ଛଳ ଛଳ ଐପ୍ସିତ ଇଚ୍ଛାକୁ। ସ୍ମୃତିର କବର ତଳେ ଝାପ୍ସା ଝାପ୍ସା ସେଭସା ମେଘକୁ, ସମୟର ଅସରନ୍ତି ପଥେ ଅଦୃଷ୍ଟର ଅଲଙ୍ଘ୍ୟ ଇଙ୍ଗିତେ ବାଟ ଯାଏ ସରି, ଯାହା ଯାଏ ଆଉ କେବେ ଆସେ ନାହିଁ ଫେରି। ଅନେକ ଖୋଜିଛି, ଅନେକ ଖୋଜିଛି ମୋ ହଜିଲା ମୁହୂର୍ତ୍ତମାନଙ୍କୁ, ସମୟର ଅସରନ୍ତି ପଥେ ଅଦୃଷ୍ଟର ଅଲଙ୍ଘ୍ୟ ଇଙ୍ଗିତେ ବାଟ ଯାଏ ସରି, ଯାହା ଯାଏ ଆଉ କେବେ ଆସେ ନାହିଁ ଫେରି। ଅନେକ ଖୋଜିଛି, ଅନେକ ଖୋଜିଛି ମୋ ହଜିଲା ମୁହୂର୍ତ୍ତମାନଙ୍କୁ।

କବିତାର ଶୀର୍ଷକ ସମ୍ପର୍କର ରଙ୍ଗ। ଏମିତି ଗୋଟେ ମୁହୂର୍ତ୍ତ ଆସେ, ମୁକ ହୋଇଯାଏ ସମୟ, ସମ୍ପର୍କ ପାଲଟିଯାଏ ଗୋଟେ ମିଛ କଥାର କାହାଣୀ। ଆବେଗକୁ ଜାବୁଡ଼ି ଧରି ଭୁଲିବାକୁ ହୁଏ ଅସରନ୍ତି ମଧୁର ମଧୁବୋଳା କ୍ଷଣ ସବୁକୁ, ଅସରନ୍ତି ମଧୁର ମଧୁବୋଳା କ୍ଷଣ ସବୁକୁ। ପ୍ରଚ୍ଛଦପଟରେ ମୁହଁ ଲୁଚେଇଥାଏ ଚତୁର ଅହମିକା, ଫୁଲେଇ ଈର୍ଷା ଛଳନା ପ୍ରବଞ୍ଚନା। ସେଦିନର ଉଛୁଳା ନଈ ପାଲଟିଯାଏ ସ୍ରୋତହୀନ ଶୁଷ୍କ, ସେଦିନର ଉଛୁଳା ନଈ ପାଲଟିଯାଏ ସ୍ରୋତହୀନ ଶୁଷ୍କ। ଉଚ୍ଛ୍ୱାସକୁ ଚାପି ଦେବାକୁ ପଡ଼େ ହୃଦୟର ନିବୁଜ ଗମ୍ବୁଜ ଭିତରେ, ସେ ଯେ ମୂଲ୍ୟହୀନ ଜୀବନର ରଙ୍ଗମଞ୍ଚରେ। ଯାହାର ଅଭିନୟ ଯେତେ ସୁନ୍ଦର ସିଏ ସେତେ ଧୁରନ୍ଧର ବଞ୍ଚିବା କଳାରେ। ସୁଖ ଆସେ, ଦୁଃଖ ଆସେ, ହସ ଆସେ, କାନ୍ଦ ଆସେ, ସମ୍ପୂର୍ଣ୍ଣ ନିଜ ଇଲାକାରେ, ବସୁଧା ଆଉ କୁଟୁମ୍ବ ନୁହେଁ।

ସୁଖ ଆସେ, ଦୁଃଖ ଆସେ, ହସ ଆସେ, କାନ୍ଦ ଆସେ, ସମ୍ପୂର୍ଣ୍ଣ ନିଜ ଇଲାକାରେ। ବସୁଧା ଆଉ କୁଟୁମ୍ବ ନୁହେଁ, ସଂଜ୍ଞା ସବୁ ବଦଳିଯାଏ ଋତୁର ଫୁଲ ପରି। କଅଁଳ ଉଚ୍ଚାରଣ କଠିନତାର ମୁଖା ପିନ୍ଧେ, ଇନ୍ଦ୍ରଧନୁର ବିଭୋର ସପ୍ତରଙ୍ଗ କ୍ରମଶଃ ଝାପ୍ସା ଦିଶେ, ତୁରେଇ ଯାଏ ଆକାଶ। ଚାଲୁ ଚାଲୁ ସମ୍ପର୍କ ବି ବୟସ୍କ ହୁଏ, ଇନ୍ଦ୍ରଧନୁର ବିଭୋର ସପ୍ତରଙ୍ଗ କ୍ରମଶଃ ଝାପ୍ସା ଦିଶେ, ଦୂରେଇ ଯାଏ ଆକାଶ। ଚାଲୁ ଚାଲୁ ସମ୍ପର୍କ ବି ବୟସ୍କ ହୁଏ, ବଉଳର ସୁବାସରେ ଉଲ୍ଲାସି ଉଠେନି ମନ, ଅତରର ସୁଗନ୍ଧରେ ଅଚେତ ସବୁ ଏଠି ଯନ୍ତ୍ରବତ। ସମୟ ସବୁ ନିଜ ମୁଠାରେ ଭାବି ଧାଉଁଥାଏ ମରିଚିକା ପଛେ ମୋହଗ୍ରସ୍ତ ହୋଇ। ଏମିତି ଗୋଟିଏ ମୁହୂର୍ତ୍ତ ଆସେ ମୁକ ହୋଇଯାଏ ସମୟ, ଏମିତି ଗୋଟିଏ ମୁହୂର୍ତ୍ତ ଆସେ ମୁକ ହୋଇଯାଏ ସମୟ। ତଥାପି ତଥାପି ଶୋଷ ଜିଇଁ ରହିଥାଏ ଭିତରେ ଭିତରେ, ଅଭିମାନରେ ଦହକୁଥାଏ, ଅବଶ ମନର ଭାର ବହି ବହି ଶିଥିଳ ପାଦକୁ ଘୋଷାରି ଘୋଷାରି ଚାଲୁଥାଏ, ଗୋଟିଏ ସମ୍ଭାବନାର ଆଶାରେ, ନିଃସର୍ତ୍ତ ଆପଣାପଣର ଅପେକ୍ଷାରେ। ଅବଶ ମନର ଭାର ବହି ବହି ଶିଥିଳ ପାଦକୁ ଘୋଷାରି ଘୋଷାରି ଚାଲୁଥାଏ, ଗୋଟିଏ ସମ୍ଭାବନାର ଆଶାରେ, ନିଃସର୍ତ୍ତ ଆପଣାପଣର ଅପେକ୍ଷାରେ। ସମୟ କଡ଼ଲି ଉଠାଏ, ବାଟହୁଡ଼ା ଫେରିଆସେ ଉଜୁଡ଼ା କ୍ଷେତକୁ, ଫୁଲ ଫୁଟେ, ବାସ ଛୁଟେ, ଫୁଲ ସବୁ ଫୁଟୁଥାଉ, ବାସ୍ନାୟିତ ହେଉଥାଉ, ନତୁଟୁ ଏ ବନ୍ଧନର ଡୋର, ସମ୍ପର୍କର ବାଲିଘର ନ ଭୁଷୁଡ଼ୁ, ଆସୁ ଯେତେ ତୋଫାନ ଓ ଝଡ଼। ଫୁଲ ସବୁ ଫୁଟୁଥାଉ, ବାସ୍ନାୟିତ ହେଉଥାଉ, ନତୁଟୁ ଏ ସମ୍ପର୍କର ଡୋର।

0: ଭଉଣୀ, ଆପଣ ଜାଣନ୍ତି, ଗପ ସମାଜ ଆଉ ଜୀବନର ପ୍ରତିଛବି। ଗପ ଯେ କେବଳ କଳ୍ପନାର ସମାହାର ତା ନୁହେଁ, ବରଂ ଏହା ହେଉଛି ମଣିଷ ମନର ଅବ୍ୟକ୍ତ ଭାବନାର ଅଭିବ୍ୟକ୍ତି, ତାର ହସ ଲୁହ ସ୍ୱପ୍ନ ସଂଘର୍ଷର କାବିକ ପ୍ରତିଛବି। ସାହିତ୍ୟ ପତ୍ରିକାର ଶେଷ ପୃଷ୍ଠାରେ ଆପଣମାନଙ୍କ ପାଇଁ ରହିଛି ଗପ, ଗାଳ୍ପିକା ଡକ୍ଟର ଚିନ୍ମୟୀ ମହାନ୍ତି। ତାଙ୍କ ଗପର ଶୀର୍ଷକ ଆହତ ପକ୍ଷୀ।
1: ଘର ଛାଡ଼ୁ କରୁ କରୁ ହଠାତ୍ ପାଟି କରି କହୁଥିଲେ।

ଘରେ କାମ କରୁଥିବା ଝିଅ ସର। ମା, ସବୁଦିନ ଘର ଝାଡୁ କଲାବେଳେ ମେଞ୍ଚାଏ ଲେଖାଏ ଚକୋଲେଟ ଚୋରି ବାହାରୁଛି। ତମ ଘରେ ତ ଛୋଟ ପିଲା କେହି ନାହାନ୍ତି, କିଏ ଏତେ ଚକୋଲେଟ ଖାଉଛି? ତମେ ଦି ଜଣ ଯାକ ପରା ଡାଇବେଟିସ ରୋଗୀ, ମୁଠାଏ ଲେଖା ଔଷଧ ଖାଉଛ ସବୁଦିନ, ଏତେ ଚକୋଲେଟ ଖାଇଲେ ଅବସ୍ଥା କଣ ହବ ଭାବୁଛ ତ? ଟଙ୍କା ରୋଜଗାର କରୁଛ ବୋଲି କଣ ଏମିତି ପାଣିକି ଫୋପାଡ଼ି ଦବ? କଣ କହିବେ ସୁଜାତା, ଏଇ ଅଳ୍ପ କିଛି ପାଠ ପଢିଥିବା ଆଉ ପର ଘରେ କାମ କରି ପରିବାର ଚଳାଉଥିବା ଝିଅ ସରକୁ, ଏଇ ସର କେତେ ଖଟେ। ସ୍ୱାମୀ ତାର କୋଉ ଗୋଟେ କମ୍ପାନୀରେ କାମ କଲେ ବି ତାକୁ ଘର କାମରେ ସାହାଯ୍ୟ କରେ। ତା ସ୍ୱାମୀ ମଦ ପାଣିଠୁ ବହୁତ ଦୂରରେ, ଅନ୍ୟମାନଙ୍କ ଭଳି ସ୍ତ୍ରୀର ପଇସା ନେଇ ମଦ ଭାଟିରେ ଅଜାଡ଼ି ଦିଏନି କି ମଦ ବି ମାତାଲ ବି ହୁଏନି, ସେଥିପାଇଁ ଅନ୍ୟମାନଙ୍କ ଠାରୁ ତା ଚଳଣି ଭଲ। ସର ମାଟ୍ରିକ ପାସ୍ କରିଛି, ଭାରି ବୁଦ୍ଧିଆ, ଚାହିଁଥିଲେ ଆଉ କିଛି କାମ ବି କରିପାରିଥାନ୍ତା। ସୁଜାତା ଏ ବିଷୟରେ ତାକୁ କେତେଥର କହିବିଛନ୍ତି, ହେଲେ ସର କୁହେ, ନାଇଁ ମା, ମୁଁ ତ ମାଟ୍ରିକଟା ପାସ୍ କରିଛି, ହାକିମ ହବାର ସ୍ୱପ୍ନ କାହିଁକି ଦେଖିଥାନ୍ତି? ଆମେ ଦି ଜଣ ଯେତିକି କମଉଛୁ ଚଳିବାରେ କିଛି ଅସୁବିଧା ହଉନି। ଭାରି ଚାଲାକ କିନ୍ତୁ ଏଇ ସର, ମୋବାଇଲ ଫୋନ ଦେଖି ଦେଶ ଦୁନିଆ ବିଷୟରେ ସବୁ ସିଏ ଜାଣେ। କୋଉଠି ଯୁଦ୍ଧ ହଉଛି, ତୃତୀୟ ବିଶ୍ୱଯୁଦ୍ଧ ହବାର ଆଶଙ୍କା, କୋଉଠି ଆତଙ୍କବାଦୀ ଝମେଲା, ଏମିତି ଅନେକ କିଛି, ଆହୁରି କେତେ କଥା ସୁଜାତାଙ୍କୁ ବି ଶିଖେଇ ଦିଏ ସିଏ। ଭଲ ଭଲ ରୋଷେଇ, ସବୁଦିନ ସୁଜାତା କେତେ ଷ୍ଟେପ ଚାଲୁଛନ୍ତି ବା ଚାଲିବା ଦରକାର, କେଉଁ ଶ୍ଳୋକ ସବୁଦିନେ ଶୁଣିଲେ ଘରର ପରିବେଶ ମନ ଶାନ୍ତ ରହିବ, ଏମିତି କେତେ କଣ ସବୁ ଶୁଣିଲେ ବି ଅନ୍ୟମନସ୍କ ରୁହନ୍ତି ସୁଜାତା, କିଛି ଭାବି ବି ପାରନ୍ତିନି। ଏଇ ଚକୋଲେଟ ଖାଇବା ପାଇଁ ଘରେ ସବୁବେଳେ ଅଶାନ୍ତି, ପିଲାମାନେ, ଡାକ୍ତର, ସାଙ୍ଗସାଥି ସମସ୍ତେ ବୁଝେଇ ବୁଝେଇ ଥକିଗଲେଣି। କାହାରି ରାଗ ଅଭିମାନ ଏସବୁରେ କିଛି ବି ଫରକ ପଡ଼େନି ସୁରଞ୍ଜନଙ୍କର। ସୁଜାତା ବହୁତ ଲୋକଙ୍କ ସହିତ ମିଶିଛନ୍ତି, ହେଲେ ଜୀବନରେ ପ୍ରଥମ ଥର ଏଭଳି ଏକ ଚରିତ୍ରଙ୍କୁ ଭେଟୁଛନ୍ତି ସୁଜାତା। ମଦ ନିଶା ଠାରୁ କୌଣସି ଗୁଣରେ ବି କମ୍ ନୁହେଁ ସୁରଞ୍ଜନଙ୍କର ଏ ଚକୋଲେଟ ନିଶା। ତାଙ୍କ ଦେହ ମନ ସବୁଠି ଏବେ ଚକୋଲେଟର ରାଜୁତି, ସିଏ ତ ଚକୋଲେଟ ଖାଉନାହାନ୍ତି, ବରଂ ଚକୋଲେଟ ଯେମିତି ତାଙ୍କୁ ଖାଇସାରିଲେଣି। ଅନେକ ଚେଷ୍ଟା କରି କରି ସୁଜାତା କିଛି ବି ଉପାୟ ଖୋଜି ପାଉନାହାନ୍ତି। ସୁଜାତାଙ୍କ ମନକୁ ଥରେ ହେଲେ ବୁଝିବାକୁ ଚେଷ୍ଟା କରିନଥିବା ମଣିଷଟିଏ ସେ, ତେଣୁ ସୁଜାତାଙ୍କର ମାନସିକ ଅବସ୍ଥା ତାଙ୍କୁ କେବେ ବି ବିଚଳିତ କରିପାରେନି। ଖୁବ୍ ଦୁଃଖ ଆଉ ଗମ୍ଭୀର ସ୍ୱରରେ ସରକୁ ଚୁପଚାପ ନିଜ କାମ କରିବାକୁ ତାଗିଦ କରି ନିଜେ ନିଜ ରୁମ୍ର ସୋଫାରେ ବସି ଆଖିରୁ ଦୁଇଟପା ଲୁହ ଗଡ଼େଇ ପକେଇଲେ ସୁଜାତା। ଏଇ ଲୁହଗୁଡ଼ା ହିଁ ତାଙ୍କର ନିଜର, କେବଳ ଲୁହ ପୋଛିବାକୁ କେହି ବି ନାହାନ୍ତି। ଭାବନ୍ତି କୋଉଠି ତାଙ୍କର ଭୁଲ ରହିଲା, ହଠାତ୍ ସୁରଞ୍ଜନଙ୍କୁ ଏ ଚକୋଲେଟ ନିଶାଟା କେମିତି କବଳିତ କଲା, କିଛି ବି ବୁଝିପାରନ୍ତିନି ସୁଜାତା। ଆଗରୁ ବହୁତ ପାନ ଖାଉଥିଲେ ସିଏ, ମଝିରେ ମଝିରେ ସିଗାରେଟ ବି ପିଉଥିଲେ, ଏସବୁ ତାଙ୍କର ପାଠ ପଢିଲା ବେଳର ଅଭ୍ୟାସ। ଘରେ ତାଙ୍କର ଏସବୁ ପ୍ରତି ବୋଧେ କାହାର ନଜର ନଥିଲା, କେହି ବି ତାଙ୍କୁ ଏଥିପାଇଁ ବାରଣ କରିନି। ସାତ ସାତଟା ଭାଇ ଭଉଣୀ, ସେମାନେ ଯେମିତି ପାରି ସେମିତି ପଢୁଥିଲେ, କିଏ କଣ କଲା ସେଥିପ୍ରତି ବାପା ମା କେବେ ଧ୍ୟାନ ଦେଇନାହାନ୍ତି। ଏଇଥିପାଇଁ ଏମିତି ଗୁଡ଼ାଏ ବାଜେ ସଂସ୍କାର ବୋଧିଏ ତାଙ୍କ ଭିତରକୁ ପଶି ଆସିଛି। ସବୁ ଭାଇ ଭଉଣୀମାନେ ପାଠ ପଢିଛନ୍ତି, ହେଲେ ସଂସ୍କାର ଶିଖିନାହାନ୍ତି, ସେଇଥିପାଇଁ ଏମିତି ଗୁଡ଼ାଏ ଖରାପ ଅଭ୍ୟାସର ଶିକାର ହେଇଥିଲେ ସୁରଞ୍ଜନ। ଯା ହଉ, ସମୟକ୍ରମେ ଧୀରେ ଧୀରେ ସେସବୁ ପଦଭ୍ୟାସ ସେ ଆପେ ଆପେ ଛାଡ଼ି ଦେଇଥିଲେ। ଦିନକୁ ତିନି ଚାରି ଥର ଚା ପିଅନ୍ତି, ମନା କଲେ କୁହନ୍ତି ଏଭ୍ରି ଟାଇମ୍ ଇଜ୍ ଏ ଟି ଟାଇମ୍। ସୁଜାତା କିଛି ପ୍ରତିବାଦ କରିପାରନ୍ତିନି, ଜାଣିଛନ୍ତି ପ୍ରତିବାଦ କଲେ କିଛି ବି ଲାଭ ହବନି। ଚୁପଚାପ ମଣିଷ ହେଲେ ବି ଭାରି ଜିଦ୍ଘୋର ସୁରଞ୍ଜନ। ସର ଗୁଣୁଗୁଣୁ ହେଇ କଣ ଗୁଡ଼ାଏ କହି କହି ଘର କାମରେ ଲାଗେ, ସୁଜାତାଙ୍କ କାନରେ କିଛି କିଛି ଶୁଣାଯାଏ ତା କଥା। ଛି ଛି, କୁଆଡେ ବଡ ଚାକିରି କରିଥିଲେ ଇଏ, କି ପାଠ ପଢିଥିଲେ କେ ଜାଣିଲୁ ମା, ସବୁ ଘରେ ତ ଡଷ୍ଟବିନ୍ ରଖା ହେଇଛି, ସେଥିରେ ଚକୋଲେଟ ଖାଇ ଜରି ନ ପକେଇ ଘର ସାରା ପକଉଛନ୍ତି, ଏମାନଙ୍କଠୁ ମଣିଷ କଣ ଶିଖିବ କହିଲ? ହଁ, ବଡ ଲୋକଙ୍କ ତ ଉତ୍ତର ନାହିଁ, ଆଗରୁ ଯାହା ଯେମିତି ଚଳେଇ ନଉଥିଲେ ସୁଜାତା, କିନ୍ତୁ ସୁରଞ୍ଜନଙ୍କ ଜିଦ୍ଘୋର ମନବୃତ୍ତିରେ ଆଜିକାଲି ଖୁବ୍ ଭାଙ୍ଗି ପଡୁଛନ୍ତି ସିଏ। ପିଲାମାନେ କହୁଛନ୍ତି ତାଙ୍କୁ ଇଗ୍ନୋର କରିବା ପାଇଁ, ହେଲେ ସେ ପାରୁନାହାନ୍ତି। ଘରେ ଦୁଇଟି ବୋଲି ମଣିଷ ଗୋଟିଏ ଛାତ ତଳେ ରହୁଛନ୍ତି, ସୁରଞ୍ଜନଙ୍କ ଦେହ ଖରାପ ହେଲେ କିଏ ହଇରାଣ ହବ? ସେଇଥିପାଇଁ ସୁଜାତା ତାଙ୍କ ପଛେ ପଛେ ଲାଗିଥାନ୍ତି, କେମିତି ଟିକିଏ ସେ ବଦଳିଯିବେ। ବେଳେବେଳେ ନିଜ ଲେଖା ଗୀତରୁ କିଛି କିଛି ଗୁଣୁଗୁଣାନ୍ତି ସୁଜାତା। ଜିତିଛି ଜୀବନେ ସବୁଠି ହେଲେ ମୁଁ, ତୁମ ପାଖେ ଗଲି ହାରି, ତୁମ ପାଖେ ଗଲି ହାରି। କବିତା ଲେଖାରେ

ଦିଅନ୍ତି ସୁଜାତା, ମନ କଥା ଖୋଲି କହିପାରନ୍ତି ନାହିଁ, ସେଇଥିପାଇଁ ଶବ୍ଦରେ ଫୁଟି ଉଠେ ତାଙ୍କ ମନର ଅଗୁହା ବେଦନା ସବୁ। ପିଲାମାନେ ସମସ୍ତେ ତ ବାହାରେ, ସେମାନେ ସବୁବେଳେ ତାଙ୍କ କାମରେ ବ୍ୟସ୍ତ, କଷ୍ଟ କରୁଛନ୍ତି ତାଙ୍କର ଜୀବନ ଆଉ ଜୀବିକା ପାଇଁ। ସେମାନଙ୍କୁ ଆଜିକାଲି କିଛି ସାହାଯ୍ୟ କରିପାରୁନାହାନ୍ତି ସୁଜାତା, ସେଥିପାଇଁ ସେମାନଙ୍କୁ ନିଜର ଦୁଃଖର ଭଉଁରୀ ଭିତରକୁ ଟାଣି ଆଣିବାକୁ ଠିକ୍ ମନେ କରନ୍ତିନି ସିଏ। ଜୀବନ ସାରା ସମସ୍ତଙ୍କୁ ଖୁସି କରିବାକୁ ଅନେକ ଚେଷ୍ଟା କରି ଆଜି ସିଏ ନିଜେ ଯେମିତି ଠେଲି ହେଇଯାଉଛନ୍ତି ଦୁଃଖର ବିରାଟ ଏକ ଅନ୍ଧାର ବଳୟ ଭିତରକୁ। ଭାରି ଖିଆଲି ମଣିଷ ସୁଜାତା, ହେଲେ ଏସବୁ ସୁରଞ୍ଜନଙ୍କ ପାଖରେ ମୂଲ୍ୟହୀନ। ଜୀବନ ଆଉ ଜୀବିକା ପାଇଁ ସାରା ଜୀବନ ସଂଘର୍ଷ କରିବାକୁ ପଡିଲା, ତା ଭିତରେ ପିଲାମାନଙ୍କୁ ମଣିଷ କରି ନିଜ ଗୋଡ଼ରେ ନିଜେ ଛିଡ଼ା କରାଇବାର ନିଶା। କେବଳ ସେତିକି ନୁହେଁ, ସେମାନଙ୍କୁ ସାମାଜିକ ମୂଲ୍ୟବୋଧ, ଭଲ ସଂସ୍କାର ଓ ସଂସ୍କୃତି ସଚେତନ କରିବା ପାଇଁ ଲାଗି ପଡିଥିଲେ ସୁଜାତା। ମା ହେଉଛି ପିଲାମାନଙ୍କର ପ୍ରଥମ ଶିକ୍ଷକ, ପ୍ରଥମ ସାଙ୍ଗ ଏବଂ ପ୍ରଥମ ଆଶ୍ରୟ ବି। ଘରୁ ହିଁ ସେମାନେ ଶିଖନ୍ତି ସଂସ୍କାର, ସେଇଥିପାଇଁ ସବୁବେଳେ ଲାଗି ପଡିଥିଲେ ସୁଜାତା। ନିଜର ଯାହା କିଛି ପ୍ରବୃତ୍ତି ସେସବୁକୁ ଭୁଲି ଯାଇଥିଲେ ସିଏ, କାରଣ ସିଏ ଜାଣିଥିଲେ ପ୍ରଥମେ ସିଏ ଜଣେ ମା, ତାପରେ ଆଉ ଯାହା। ପିଲାମାନଙ୍କ ସଫଳତାରେ ମାଟି ହସେ, ସେମାନଙ୍କ ଦୁଃଖରେ ସେମାନଙ୍କୁ ଆଲିଙ୍ଗନ କରି ପଣତକାନିରେ ସେମାନଙ୍କ ଦେହରୁ କ୍ଲାନ୍ତିର ଝାଳ ପୋଛି ଦେଇ ସେମାନଙ୍କୁ ସାହସ ଦିଏ ମା। ଭାବିଥିଲେ ଜୀବନର ଶେଷ ସମୟଟା ଅନ୍ତତ ଟିକେ ଆରାମରେ କଟେଇବେ, ଦୁହେଁ ପରସ୍ପର ଭିତରେ ସୁଖ ଦୁଃଖ ବାଣ୍ଟିବେ, ସଂସାର ଜଞ୍ଜାଳ ଭିତରେ ସମୟ ମିଳୁନଥିଲା। ଏବେ କିନ୍ତୁ ସମୟ ଗୁଡା ଭାରି ଲମ୍ବା ଲାଗୁଛି, ତା ସାଙ୍ଗରେ ଏକଲାପଣ ବି ଯେମିତି ବହୁତ ବଢି ଚାଲିଛି ଧୀରେ ଧୀରେ। ପାଖ ପଡ଼ିଶା ଘରର ସ୍ୱାମୀ ସ୍ତ୍ରୀଙ୍କୁ ଦେଖନ୍ତି ସୁଜାତା, ବୟସର ସଞ୍ଜ ନଇ ଆସିଥିଲେ ବି ମନେ ହୁଅନ୍ତି ଖୁବ୍ ସୁଖୀ, ଏକାଠି ମର୍ଣ୍ଣିଂ ୱାକ୍ କରନ୍ତି, ସନ୍ଧ୍ୟାବେଳେ ପାର୍କରେ ବସନ୍ତି, ବୃଦ୍ଧ ବ୍ୟକ୍ତି ଜଣକ କଥା ହଉ ହଉ ପବନରେ ଉଡି ଯାଉଥିବା ସ୍ତ୍ରୀଟିର ଅସଜଡ଼ା ବାଳକୁ ସଜାଡ଼ି ଦେଉଥାନ୍ତି। ଏ ବୟସରେ ବି ବ୍ୟକ୍ତି ଜଣକ ସ୍ତ୍ରୀର ମନପସନ୍ଦର ପୁରୁଣା ହିନ୍ଦୀ ଗୀତର ଧୁନ୍ ସବୁ ଶୁଣାନ୍ତି ମାଉଥରକାନ ବଜାଇ, ବହୁତ ସୁନ୍ଦର ମାଉଥରକାନ ବଜାନ୍ତି ସିଏ। ବାଲକୋନିରେ ଏକା ଏକା ବସି ବସି ସେମାନଙ୍କୁ ଦେଖନ୍ତି ସୁଜାତା, ସେମାନଙ୍କ ଜୀବନରେ ଯେ କିଛି ଦୁଃଖ ନଥିବ ଏମିତି କିଛି ମାନେ ନାହିଁ, ହେଲେ ସେମାନଙ୍କୁ ଦେଖି ବେଳେବେଳେ କାହିଁକି ଭାରି ଈର୍ଷା ଲାଗେ। ମନେ ହୁଏ ଏମିତି ଜୀବନଟିଏ ଜିଇଁପାରନ୍ତିନି ସିଏ ଆଉ ସୁରଞ୍ଜନ, ଜୀବନ ତ ସରି ସରି ଆସୁଛି। ଇଚ୍ଛା ହୁଏ ସୁରଞ୍ଜନଙ୍କ ସାଙ୍ଗରେ ଖୁବ୍ ଗପ କରନ୍ତେ, ତାଙ୍କ ଲେଖା କବିତା ସବୁ ପଢ଼ି ତାଙ୍କୁ ଶୁଣାନ୍ତେ। ସମୟ ସ୍ୱରରେ ମଳିନ ପଡ଼ିଯାଇଥିବା ତାଙ୍କର ଭାବପ୍ରବଣ ଖିଆଲି ମନଟାକୁ ଆଉ ଥରେ ଅନେକ ରଙ୍ଗରେ ସଜେଇ ଦିଅନ୍ତେ। ସୁରଞ୍ଜନ ବି ଭାବପ୍ରବଣ ହେଇ ଉଠନ୍ତେ ତାଙ୍କ କବିତା ସବୁ ଶୁଣି, ଥଟା କରି କୁହନ୍ତେ, ଏଇ ସୁ ଏ ପ୍ରେମ କବିତା ତମର କୋଉ ପ୍ରେମିକ ପାଇଁ? ମିଛରେ ମିଛରେ ରାଗିଯାଆନ୍ତେ ସୁଜାତା, ନା ସେମିତି କିଛି ହୁଏନି, ସୁରଞ୍ଜନଙ୍କ ପାଇଁ ଏସବୁର କିଛି ମାନେ ନଥାଏ। ତାଙ୍କ ସହିତ ସୁଜାତାଙ୍କର ସମ୍ପର୍କରେ ଏବେ କିଛି ଆତ୍ମୀୟତା ଥିଲା ଭଳି ମନେ ହୁଏନି। ଦୀର୍ଘ ଦିନର ବ୍ୟବଧାନରେ ଯେମିତି ସେ ସୁରଞ୍ଜନଙ୍କୁ ଭେଟୁଛନ୍ତି ନୂଆ କରି, ସମ୍ପର୍କରେ ତାଙ୍କର ଅନେକ ଫାଟ, କ'ଣ ପାଇଁ ଏମିତି ସବୁ ଘଟିଗଲା? ସତରେ ସୁରଞ୍ଜନଙ୍କୁ ସେ ତ କେବେ ଅଣଦେଖା କରିନାହାନ୍ତି, ଅବହେଳା ବି କରିନାହାନ୍ତି। ନିତିଦିନ ଅନେକ ଚରିତ୍ରଙ୍କୁ ଭେଟନ୍ତି ସୁଜାତା, ସେଇ ଚରିତ୍ରମାନଙ୍କୁ ପଢ଼ନ୍ତି, ବୁଝନ୍ତି ଆଉ ସେମାନଙ୍କୁ ନେଇ ଗପ ଲେଖନ୍ତି, ଉପନ୍ୟାସ ଲେଖନ୍ତି। ହେଲେ ପାଖରେ ଥିବା ଏବଂ ସବୁଠୁ ଅଧିକ ନିଜର ଭାବୁଥିବା ମଣିଷଟିକୁ ସେ ବୁଝିପାରନ୍ତିନି। କ'ଣ ଚାହାନ୍ତି ସତରେ ସୁରଞ୍ଜନ? ଦିନକୁ ଦିନ ତାଙ୍କର ଜିଦ୍ଖୋର ସ୍ୱଭାବ ବଢି ବଢି ଚାଲିଛି, ଆଉ ସେଇଥିପାଇଁ ଅଶାନ୍ତି ଅସନ୍ତୋଷରେ ଭିତରେ ଭିତରେ ସନ୍ତୁଳି ହୁଅନ୍ତି ସୁଜାତା। ତାଙ୍କ ଭିତରେ ସୁପ୍ତ ଅବସ୍ଥାରେ ତରଳୁଥାଏ ଦୁଃଖ ଅବସାଦର ବିରାଟ ଏକ ଆଗ୍ନେୟଗିରି, ଅନ୍ତରେ କାନ୍ଦି ବାହାରେ ହସେ, ଏଇଟା ହିଁ ପାଲଟି ଯାଇଛି ତାଙ୍କର ପରିଚୟ। ଭଗବାନ ତାଙ୍କୁ ବହୁତ କିଛି ଦେଇଛନ୍ତି, ତାଙ୍କ ପାଖରେ ସୁଜାତା ଖୁବ୍ ଋଣୀ, ହେଲେ ଅନେକ କିଛି ପାଇବା ଭିତରେ ନ ପାଇବାର କିଛି ଶୂନ୍ୟତା ପଥର ଅକ୍ଟୋପସ୍ ତାଙ୍କୁ ଧୀରେ ଧୀରେ କବଳିତ କରିଚାଲିଛି। ଯେମିତି ରାତି ଅଧରେ ବେଳେବେଳେ ନିଦ ଭାଙ୍ଗିଯାଏ, ସୁଜାତାଙ୍କୁ ଦୁଃଖୀ ଦେଖିବାକୁ ସୁରଞ୍ଜନ ତାହେଲେ କ'ଣ ଭଲ ପାଆନ୍ତି? କିନ୍ତୁ କ'ଣ ପାଇଁ? ଅନେକ ପ୍ରଶ୍ନ ଗୁଡ଼େଇ ଦୌଡ଼େଇ ହୁଏ ମନ ଭିତରେ। ସୁଜାତାଙ୍କୁ ବିଛରେ ହଉ ପଛେ କେବେ ବି ଥରେ ପ୍ରଶଂସା କରିନାହାନ୍ତି ସୁରଞ୍ଜନ ତାଙ୍କ ମନ ରଖିବା ପାଇଁ। ସୁଜାତାଙ୍କର ରାଗ, ଅଭିମାନ, ଆଖିର ଲୁହ ଏସବୁ ତାଙ୍କ ମନରେ କାହିଁକି କିଛି ପ୍ରତିକ୍ରିୟା ସୃଷ୍ଟି କରିପାରେନି? କେତେ ସ୍ୱପ୍ନ ଥିଲା ତାଙ୍କର, ବାହାଘର ପରେ ପରେ ସେ ସବୁ ସ୍ୱପ୍ନ ବାସ୍ତବତା ଭିତରେ କୁଆଡ଼େ କେତେବେଳେ ହଜି ଯାଇଥିଲା ତାର ହିସାବ ରଖିନାହାନ୍ତି ସୁଜାତା। କୁଟା କାଠି ସଜାଡ଼ି
ଦିନ ରାତି ଏକାଠି କରି।

ସଂସାରକୁ ସଜଉ ସଜଉ ହଠାତ୍ ଦିନେ ଆଇନା ଆଗରେ ଛିଡ଼ା ହେଇ ସେ ଦେଖିଲେ ଏହା ଭିତରେ ଜୀବନର ଅନେକ ରାସ୍ତା ସେ ଚାଲି ଆସିଛନ୍ତି। ଆଖି ତଳର କଳା ଦାଗ ସବୁ ଚିହ୍ନେଇ ଦେଉଛି ତାଙ୍କର ବୟସକୁ। ଭାବୁଥିଲେ ଆଉ କେତେ ରହିଲା ବାକି, ଆୟୁଷଟା କେତେବେଳେ ଯେ ହାତ ମୁଠାରୁ ଖସିଯିବ କହି ହବନି। ସୁରଞ୍ଜନଙ୍କ ପାଖରେ ବସେଇ କେତେ ବୁଝାନ୍ତି, ଦେଖ ପିଲାମାନଙ୍କ ଡେଣାରେ ତ ଆମେ ପର ଖଞ୍ଜିଦେଲେ, ସେମାନଙ୍କୁ ଉଡ଼ିବା ଶିଖେଇଲେ, ସେମାନଙ୍କ ଉଡ଼ାଣ ଦେଖି ଆମେ ଖୁସି ହେଲେ, ତାଙ୍କର ଶୁଭମନାସି ଭଗବାନଙ୍କୁ ପ୍ରାର୍ଥନା କଲେ। ଏବେ ଆମେ ଆମ ନିଜ ଆଡ଼କୁ ଟିକେ ଚାହିଁବାନି, ଆସ ବାକି ଜୀବନଟା ଟିକେ ହସଖୁସିରେ ବଞ୍ଚିବା। କେଜାଣି କାହାର ଆସି ମୃତ୍ୟୁକାଳ ହେଇଯିବ ଉପସ୍ଥିତ। ସୁରଞ୍ଜନ ଶୁଣି ନ ଶୁଣିଲା ଭଳି ଉଠିଯାଆନ୍ତି ଆଉ ଲାଇଟ୍ ଅଫ୍ କରି ଶୋଇଯାଆନ୍ତି। ଆଜିକାଲି ଖୁବ୍ ଏକା ମନେ କରନ୍ତି ନିଜକୁ ସୁଜାତା, ନିଦ ବି ହୁଏନି, ସବୁତିକ ନିଦ, କିଏ ଯେମିତି ଚୋରେଇ ନେଇଛି ତାଙ୍କ ଆଖିରୁ। ମଝିରେ ପିଲାମାନେ ଆସିଥିଲେ, ଗୋଟିଏ ନିର୍ଦ୍ଦିଷ୍ଟ ଋତୁରେ ଦୂରଦେଶର ପକ୍ଷୀମାନେ ଉଡ଼ି ଆସିଲା ଭଳି ସେମାନେ ଆସନ୍ତି ପୁଣି ଫେରିଯାଆନ୍ତି। ଏଥର ତାଙ୍କର ଛୋଟ ନାତୁଣୀ ଶ୍ରିୟା ସୁଜାତାଙ୍କୁ ଟାଣି ଟାଣି ନେଇ ଡଷ୍ଟବିନ୍ ଦେଖିକି କହୁଥିଲା, ଦେଖିବୁ ଆସି ଜେଜେମା, ଜେଜେ କେତେ ଚକୋଲେଟ୍ ଖାଇ ଚୋରିଗୁଡ଼ା ପକେଇଛନ୍ତି, ତୁ ତାଙ୍କୁ ମନା କରୁନୁ, ମାମା କହିଛି ବେଶୀ ଚକୋଲେଟ୍ ଖାଇଲେ ଦେହ ପୁରା ଖରାପ ହବ। ତାକୁ କେମିତି ବୁଝେଇବେ ସୁଜାତା, ଅନେକ ଅସଜଡ଼ା ସୂତାର କ୍ଷୀୟ ସଜାଡ଼ୁ ସଜାଡ଼ୁ ସିଏ ନିଜେ କେମିତି ଅସଜଡ଼ା ହେଇଯାଉଛନ୍ତି ଦିନକୁ ଦିନ। ହେଲେ ସୁରଞ୍ଜନଙ୍କର ଅଡ଼ୁଆ ମନଟିକୁ ସେ ସଜାଡ଼ି ପାରୁନାହାନ୍ତି। ଅନେକ ଅବୁଝା ମନକୁ ବୁଝାଉ ବୁଝାଉ ନିଜ ପାଖରେ ନିଜେ ଅବୁଝା ହେଇଯାଉଛନ୍ତି। ଜଣେ ମାତ୍ର ଲୋକର ଜିଦ ପାଖରେ ସେ ହାରିଯାଇଛନ୍ତି ଖୁବ୍ ଅସହାୟ ଭାବରେ। ଅଜଣା କେଉଁ ଶିକାରୀର ସ୍ୱରରେ ଆହତ ପକ୍ଷୀଟିଏ ସେ ଶରୀରରୁ ମନରୁ ଯେମିତି ନିଗିଡ଼ି ପଡ଼ୁଛି ଥୋପା ଥୋପା ରକ୍ତ, ସେ ନିଜେ ବି ଜାଣିନାହାନ୍ତି। ଜୀବନ ଯୁଦ୍ଧରେ ହାରିଯାଏ ଆଉ କେତେ ଦିନ ବା ସେ ଏମିତି ସଂଘର୍ଷ କରି ଚାଲିଥିବେ ଏକ କ୍ଷତ ବିକ୍ଷତ ବିକ୍ଷୁବ୍ଧ ମନକୁ ନେଇ।

ଆଜିର ସାହିତ୍ୟ ପତ୍ରିକା ଲିପିକାରେ ଭଉଣୀ ଆପଣମାନେ ଶୁଣିଲେ କବି ମନ୍ଦାକିନୀ ସେନାପତିଙ୍କର କେତୋଟି କବିତା ଏବଂ ଗାଳ୍ପିକା ଡକ୍ଟର ଚିନ୍ମୟୀ ମହାନ୍ତିଙ୍କର ଗପ। ତେଲେ ଭଉଣୀ, ଆଜି ତ ସମୟ ହୋଇଯାଇଛି, ଆମର ଆଜିର ସାହିତ୍ୟ ପତ୍ରିକା ଲିପିକା କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣେ ବୋଲି ଅନୁରୋଧ କରୁଛୁ। ଆମର ଠିକଣା ତ ଆପଣମାନଙ୍କୁ ଜଣା, ତଥାପି ଆଉଥରେ କହି ରଖୁଛୁ, ନାରୀମହଲ ସାହିତ୍ୟ ପତ୍ରିକା ଲିପିକା କାର୍ଯ୍ୟକ୍ରମ ମର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 7533001। ତେଲେ ଭଉଣୀ, ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଠୁ ବିଦାୟ ନେଇ ରହୁଛି। ନମସ୍କାର।

ଶିଶୁ ହେଲା ନାରୀ ମହଲ। କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପାରିବାରିକ ଧାରାବାହିକ ନାଟକ ଶ୍ରୀହରିଙ୍କ ସଂସାରର ସପ୍ତମ ଭାଗ ପ୍ରଚାର କରିବୁ ରାତି 8:30। ରଚନା ଗୋପାଳ ଛୋଟରେ, ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ କଟକ ପ୍ରଥମେ ଆସନ୍ତୁ ଶୁଣିବା ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ।

0: କରାଯାଇଛି। ଶ୍ରୀ ଯାଦବ କହିଛନ୍ତି କାର୍ଯ୍ୟରତ ବୃତ୍ତିଗତଙ୍କ ପାଇଁ ୱାଇବ୍ରେକ୍ ନାମକ ଏକ ନୂତନ ଆପ୍କୁ ସରକାର ପ୍ରଚଳନ କରିଛନ୍ତି।
1: लोग दिन भर चेयर पे बैठ के काम करना पड़ता है, वो लोग भी जब लंच ब्रेक होता है तब तक बहुत सारी थकान वो लोगों में आती, तो वो थकान दूर करने के लिए भी उनके लिए वाई ब्रेक नाम का एक हमने ऐप निकाला है कि उसमें 10 मिनट में तुम चेयर पर बैठे बैठे कौन से आसन कर सकते हो, करने से जो भी तुम्हारा थकान आई होगी वो दूर हो जाएगी।
0: यही स्वतंत्र साक्षात्कार कार्यक्रम आज राति 9:15 100.1 आकाशवाणी गोल्ड चैनल प्रसारण कर। ସ୍ୱିଜରଲ୍ୟାଣ୍ଡରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ଆମେରିକାର ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଏବଂ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି ସେଠାକୁ ଗସ୍ତରେ ଯାଇଛନ୍ତି। ଦୁଇ ଦେଶ ମଧ୍ୟରେ ଗତକାଲି ଆଲୋଚନା ଆରମ୍ଭ ହେବାର ଥିଲା, କିନ୍ତୁ ଲେବାନନ୍ରେ ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଚାଲିଥିବା ସଂଘର୍ଷ ପରିପ୍ରେକ୍ଷୀରେ ଏହାକୁ ସ୍ଥଗିତ ରଖାଯାଇଥିଲା। ତେବେ ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧବିରତି ପାଇଁ ସହମତି ପ୍ରକାଶ ପାଇଛି। ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାତାରର ମଧ୍ୟସ୍ଥତାରେ ଏହି ବୁଝାମଣା ହୋଇଥିବା ଜଣାପଡ଼ିଛି। ଇରାନ୍ ମଧ୍ୟ ଏହି ବୁଝାମଣା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପଶ୍ଚିମ ଏସିଆରେ ସଂଘର୍ଷ ସମାପ୍ତ କରିବା ଲକ୍ଷ୍ୟରେ ଆମେରିକା ଓ ଇରାନ୍ ମଧ୍ୟରେ ଘୋଷଣା କରାଯାଇଥିବା ବୁଝାମଣାପତ୍ର ପରେ ଏହି ପରବର୍ତ୍ତୀ ଆଲୋଚନା ସମ୍ଭାବ୍ୟ ପରମାଣୁ ଚୁକ୍ତି ନେଇ କେନ୍ଦ୍ରୀଭୂତ ହେବାର ଆଶା ରହିଛି। ଆମେରିକାର ଜଣେ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବରିଷ୍ଠ ପରାମର୍ଶଦାତା ତଥା ଜ୍ୱାଇଁ ଜାରେଡ୍ କୁଶନର ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ସ୍ୱିଜରଲ୍ୟାଣ୍ଡରେ ରହିଛନ୍ତି। ଦୁଇ ପକ୍ଷ ମଧ୍ୟରେ କେବେ ଆଲୋଚନା ଆରମ୍ଭ ହେବ ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ୱଷ୍ଟ ସୂଚନା ମିଳିନାହିଁ। ଭାରତ ଆସନ୍ତା ସୋମବାରଠାରୁ ଦୁଇଦିନିଆ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକର ଆୟୋଜନ କରୁଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ପ୍ରତିନିଧି ମଣ୍ଡଳୀ ଅଂଶଗ୍ରହଣ କରିବେ। ସାମ୍ପ୍ରତିକ ସମୟରେ ସୁରକ୍ଷା ଆଧାରିତ ଆହ୍ୱାନଗୁଡ଼ିକର ମୁକାବିଲା ନେଇ ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ସୁରକ୍ଷା ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଏବଂ ଏ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ପ୍ରଯୁକ୍ତିବିଦ୍ୟା ଆଧାରିତ ସୂଚନା ଏବଂ ଯୋଗାଯୋଗ କ୍ଷେତ୍ରର ସଠିକ୍ କାର୍ଯ୍ୟାନ୍ୱୟନ ଓ ଆତଙ୍କବାଦ ବିରୋଧୀ ତଥା ସୁରକ୍ଷା ଉପରେ ସମ୍ପ୍ରତି ଅନୁଷ୍ଠିତ ବ୍ରିକ୍ସ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ସମ୍ମିଳନୀର ନିର୍ଯାସ ଉପରେ ଏହି ବୈଠକରେ ସମୀକ୍ଷା କରାଯିବାର ସମ୍ଭାବନା ରହିଛି ବୋଲି ମନ୍ତ୍ରଣାଳୟ କହିଛି। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଚଳିତ ସିରିଜ୍ର ତୃତୀୟ ତଥା ଶେଷ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଜାରି ରହିଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଆଫଗାନିସ୍ତାନ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ସମ୍ଭାଦ ପ୍ରସ୍ତୁତ ହେଲା ବେଳକୁ ଆଫଗାନିସ୍ତାନ 4 ଓଭରରେ 1 ୱିକେଟ୍ ବିନିମୟରେ 12 ରନ୍ ସଂଗ୍ରହ କରିଥିଲା। ଏହି ଶୃଙ୍ଖଳାରେ ଭାରତ 2-0 ଆଗୁଆ ରହି ସିରିଜ୍କୁ ଅକ୍ତିଆର କରିସାରିଛି। ଶୁଭମନ୍ ଗିଲ୍ଙ୍କ ନେତୃତ୍ୱାଧୀନ ଭାରତ ଦଳ ଧର୍ମଶାଳାରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ 7 ୱିକେଟ୍ରେ ବିଜୟୀ ହୋଇଥିଲା। ପରେ ଲକ୍ଷ୍ନୌରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଅଧିନାୟକ ଶୁଭମନ୍ ଗିଲ୍ ଏବଂ ଇଶାନ କିଶନ୍ଙ୍କ ଶତକ ବଳରେ ଭାରତ 170 ରନ୍ର ବୃହତ୍ ବ୍ୟବଧାନରେ ବିଜୟ ହାସଲ କରିଥିଲା। ଏହି ଗସ୍ତ ପୂର୍ବରୁ ଖେଳାଯାଇଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍ରେ ଭାରତ 3 ଦିନ ମଧ୍ୟରେ ଗୋଟିଏ ଇନିଂସ୍ ଏବଂ 300 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଖେଳାଯାଇଥିବା ମ୍ୟାଚ୍ରେ ବ୍ରାଜିଲ୍ ହାଇତିକୁ 3-0 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ବ୍ରାଜିଲ୍ ଚଳିତ ବିଶ୍ୱକପ୍ ସଂସ୍କରଣରେ ପ୍ରଥମ ବିଜୟ ହାସଲ କରିଛି। ପୂର୍ବରୁ ପ୍ରଥମ ମ୍ୟାଚ୍ରେ ବ୍ରାଜିଲ୍ ମୋରକୋ ମଧ୍ୟରେ ଖେଳ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଗ୍ରୁପ୍ ଡି'ର ଅନ୍ୟ ଏକ ମ୍ୟାଚ୍ରେ ଆମେରିକା ଏବଂ ଅଷ୍ଟ୍ରେଲିଆକୁ 2-0 ଗୋଲ୍ରେ ପରାସ୍ତ କରିଥିଲା। ଅନ୍ୟ ଗ୍ରୁପ୍ ପର୍ଯ୍ୟାୟ ଖେଳଗୁଡ଼ିକ ମଧ୍ୟରେ ଆଜି ତୁର୍କୀ ପାରାଗୁଏ, ସ୍କଟଲାଣ୍ଡ ମୋରକୋ ଏବଂ ନେଦରଲ୍ୟାଣ୍ଡ ସ୍ୱିଡେନ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ 68ତମ ଜନ୍ମଦିବସ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ପାହାଡ଼ପୁର ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ। 47,600 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଉଦ୍ଘାଟନ ଶିଳାନ୍ୟାସ। ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ଆଜି ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ମକ୍ଡ୍ରିଲ୍ ଆୟୋଜନ କରିଛି ଏନ୍ଟିଏ। କୋଲକାତାର ରେଡ୍ ରୋଡ୍ଠାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ। ଏବଂ ଭାରତ ଆଫଗାନିସ୍ତାନ ମଧ୍ୟରେ ପୁରୁଷ ବର୍ଗ ତୃତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଚେନ୍ନାଇଠାରେ ଜାରି। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I'm Saira Mujtaba with the midday news. The headlines. Prime Minister Narendra Modi joins President Draupadi Murmu in Odisha to

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟବାସୀଙ୍କ ସ୍ୱପ୍ନ ପୂରଣ ଲାଗି ଗତ 2 ବର୍ଷରେ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ମୟୂରଭଞ୍ଜ ରାଇରଙ୍ଗପୁରଠାରେ 47,000 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ରାଜ୍ୟରେ ଗତ 2 ବର୍ଷରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଆଜି 18,880 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଶରଣାର୍ଥୀଙ୍କ ପ୍ରତି ସମବେଦନା ଓ ସମର୍ଥନ ଜଣାଇବା ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଶରଣାର୍ଥୀ ଦିବସ ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମିଳିତ ଭାବେ ମୟୂରଭଞ୍ଜ ରାଇରଙ୍ଗପୁରରେ 47,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶକ୍ତି, ଭିତ୍ତିଭୂମି ନିର୍ମାଣ, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଜଳସେଚନ କ୍ଷେତ୍ର ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜନସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି, ରାଜ୍ୟ ସରକାର ଗତ 2 ବର୍ଷ ମଧ୍ୟରେ ପ୍ରତିଟି କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟକୁ ପ୍ରାଧାନ୍ୟ ଦେଇ ଲୋକମାନଙ୍କ ହିତ ଉଦ୍ଦେଶ୍ୟରେ କାର୍ଯ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସାନ୍ଥାଳି ଭାଷାରେ ସମ୍ବିଧାନ ପ୍ରସ୍ତୁତ କରାଯାଇଥିବା କହିବା ସହ ଓଡ଼ିଶାର ସନ୍ତାନମାନଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଥିବା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଗତ 2 ବର୍ଷରେ ରାଜ୍ୟ ସରକାର ଲୋକମାନଙ୍କ ସ୍ୱପ୍ନ ସାକାର କରିବା ଦିଗରେ ସଫଳତା ଲାଭ କରିଛନ୍ତି।
1: रघुनाथ मुर्मू जी ने संथाली भाषा के लिए ओल चिकी लिपि का निर्माण किया था। हमारी सरकार ने संथाली भाषा में भारत के संविधान को प्रस्तुत किया है। उड़ीसा की संतानों को पद्म सम्मान देकर सम्मानित किया है। पिछले 2 वर्षों में उड़ीसा सरकार भी इन सभी विभूतियों के सपनों को पूरा करने में दिन रात पुरुषार्थ कर रही है।
0: ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ରାଜ୍ୟ ସରକାର ଗତ 2 ବର୍ଷରେ ମହିଳା, ଗରିବ, ଅନ୍ନଦାତା, ଅନୁସୂଚିତ ଜାତି ତଥା ପଛୁଆ ବର୍ଗଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ଲାଗୁ କରିଛନ୍ତି। ରାଜ୍ୟର କଲ୍ୟାଣ ପାଇଁ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିବ। ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ ଓ ଜନସାଧାରଣଙ୍କ ଜୀବନଧାରଣ ମାନରେ ଏହି ସମୟ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
2: ଅନେକ ପ୍ରତିବନ୍ଧକ ସତ୍ତ୍ୱେ ରାଜ୍ୟର ମହିଳା, ଗରିବ, ଅନ୍ନଦାତା, ଯୁବବର୍ଗ, ଅନୁସୂଚିତ ଜାତି, ଜନଜାତି ତଥା ପଛୁଆ ବର୍ଗଙ୍କ ପାଇଁ ଅନେକ ନୂତନ କାର୍ଯ୍ୟକ୍ରମ ଆଉ ଯୋଜନାମାନ ଆମ ସରକାର ପ୍ରଳୟନ କରିସାରିଛନ୍ତି, ଯାହାଫଳରେ ବିକାଶର ଗତିରେ ତୀବ୍ରତା ଆସିଛି। ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ଜୀବନ ଜୀବିକା ଓ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଜି ଓଡ଼ିଶା କ୍ଷେତ୍ରରେ ଆସିଛି। ସରକାରଙ୍କର ଉଦାର ଶିଳ୍ପ ନୀତି ଯୋଗୁଁ ଆଜି ଆମ ରାଜ୍ୟ ଶିଳ୍ପପତିଙ୍କ ପ୍ରଥମ ପସନ୍ଦର ରାଜ୍ୟ ଭାବେ ଆଜି ଓଡ଼ିଶା ଆପଣଙ୍କ ସାମ୍ନାରେ ଛିଡ଼ା ହୋଇଛି।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୈତୃକ ଗ୍ରାମ ପାହାଡ଼ପୁରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କ 68ତମ ଜନ୍ମଦିବସ ପାଳନ ଉତ୍ସବରେ ଯୋଗ ଦେଇଥିଲେ। ପାହାଡ଼ପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆଦିବାସୀ ଉପାସନାସ୍ଥଳୀ ସାନ୍ଥାଳି ଜାହେରା ଏବଂ ହୋ ଜାହେରାରେ ପ୍ରାର୍ଥନା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ଶ୍ରୀ

ମୋଦି ପାହାଡପୁର ସ୍କୁଲ ସମେତ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିବା ସହ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ସହ କଥାବାର୍ତ୍ତା କରିଥିଲେ। ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଓଡ଼ିଶା ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ପୁଲିସ୍ ଜିଲ୍ଲା ସମେତ ଅନ୍ୟ କେତେକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଗତକାଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଇରଙ୍ଗପୁରରେ ପହଞ୍ଚିବା ପରେ ଏକ ମେଡିକାଲ କ୍ୟାମ୍ପକୁ ଉଦ୍ଘାଟନ କରିବା ସହ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଗ୍ରାମୀଣ ଜଳଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ବ୍ରହ୍ମକୁମାରୀଙ୍କ ମାତୃଶକ୍ତି ଭବନ ଏବଂ ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ର ଉଦ୍ଘାଟନ କରିଥିଲେ। ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ମାସରେ ମୟୂରଭଞ୍ଜ ପୁଲିସ୍ ଜିଲ୍ଲାର ପୁନର୍ଗଠନ କରାଯାଇ ରାଇରଙ୍ଗପୁର ପୁଲିସ୍ ଜିଲ୍ଲା ସୃଷ୍ଟି କରାଯାଇଥିଲା। ଏହି ନୂତନ ପୁଲିସ୍ ଜିଲ୍ଲା ଅଧୀନରେ 2 ପୁଲିସ୍ ଉପଖଣ୍ଡ ଓ 14 ଥାନା ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 68 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ଦେଶସେବା ସମସ୍ତଙ୍କୁ ପ୍ରେରଣା ଯୋଗାଇଛି ବୋଲି କହିବା ସହ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଓଡ଼ିଶା ମାଟିର ଅନନ୍ୟ ଗୌରବ ଓ ଦେଶ ପାଇଁ ପ୍ରେରଣା ଓ ସଂକଳ୍ପର ପ୍ରତୀକ ଭାବେ ବର୍ଣ୍ଣନା କରି ତାଙ୍କ ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ପ୍ରମୁଖ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆସନ୍ତାକାଲି ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ଦେଶବ୍ୟାପୀ ପ୍ରସ୍ତୁତି ନେଇ ମକ୍ ଡ୍ରିଲ୍ ଆୟୋଜନ କରାଯିବ। ସକାଳ 9:00 ମକ୍ ଡ୍ରିଲ୍ ଆରମ୍ଭ ହୋଇ ଦିନ ତମାମ ଜାରି ରହିବ। 250,000+ ଅଧିକ ସୁରକ୍ଷା କର୍ମଚାରୀ ମକ୍ଡ୍ରିଲ୍ରେ ସାମିଲ ହେବେ। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷାକୁ ସ୍ୱଚ୍ଛ ଏବଂ ପାରଦର୍ଶୀ ଢଙ୍ଗରେ ପରିଚାଳନା ପାଇଁ ଏହି ମକ୍ଡ୍ରିଲ୍ କରାଯିବ। ସୂଚନା ଅନୁଯାୟୀ ଆସନ୍ତାକାଲି ଦେଶର 551 ସହର ଏବଂ ବିଦେଶର 14 ସହରରେ 22,00,000+ ଅଧିକ ପରୀକ୍ଷାର୍ଥୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେବେ। ପରୀକ୍ଷାରେ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ସହ ଆଧାର ଆଧାରିତ ଚିହ୍ନଟ ପ୍ରମାଣୀକରଣ ଏବଂ ଜିପିଏସ୍ ସମର୍ଥିତ ଯାନ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲା ରାଣୀତାଲସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ପ୍ରାକୃତିକ ଓ ଜୈବିକ କୃଷି ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀ କର୍ମଶାଳାରେ ଯୋଗଦେଇ କୃଷକଙ୍କ ଆୟ ବୃଦ୍ଧି, ପରିବେଶ ସୁରକ୍ଷା, କ୍ଷେତ ବଞ୍ଚୟ ଅଭିଯାନ ଓ ନୂତନ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର 9,44,00,000+ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଜରିଆରେ 18,880 କୋଟି ପ୍ରଦାନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଭାସୀ ଜରିଆରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। 2019 ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା 11 କୋଟିରୁ ଅଧିକ କୃଷକଙ୍କୁ 22 କିସ୍ତି ଜରିଆରେ 4,00,000+ ଅଧିକ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ନିଯୁକ୍ତି ସୃଷ୍ଟି, ଯୁବପିଢ଼ିଙ୍କୁ ସଶକ୍ତ ଏବଂ ଭବିଷ୍ୟତ ପାଇଁ ସୁଦୃଢ଼ କର୍ମଶକ୍ତି ନିର୍ମାଣ କରିବାରେ ସହାୟତା ହେଉଛି। ଯୋଜନାରେ ଯୁବପିଢ଼ିଙ୍କୁ ଅସୀମ ସୁଯୋଗ ସହିତ ସଶକ୍ତ କରିବାର ଦୃଷ୍ଟିକୋଣ ନିହିତ ରହିଛି। ଯୋଜନା ଅଧୀନରେ ପ୍ରାୟ 70,00,000 ଚାକିରି ସୃଷ୍ଟି କରାଯାଇଛି। ଦେଶବ୍ୟାପୀ ଅଦ୍ୟାବଧି 20,00,000 ଯୁବଗୋଷ୍ଠୀ ନିଜ ପ୍ରଥମ ଚାକିରିର 6 ପୂରଣ କରିଛନ୍ତି। ଗତ 12 ମଧ୍ୟରେ ସରକାର ରୋଜଗାରର ସମସ୍ତ ପଥକୁ ମଜବୁତ କରିଛନ୍ତି। ଭିଭିଭୂମିରୁ ନବସୃଜନ, ବିନିର୍ମାଣରୁ ଡିଜିଟାଲ ଅର୍ଥନୀତି ଏବଂ ମହାକାଶରୁ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରାଯାଇଛି। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ କେନ୍ଦ୍ର ସରକାର 2 ମଧ୍ୟରେ 3.5 କୋଟିରୁ ଉର୍ଦ୍ଧ୍ୱ ନିଯୁକ୍ତି ସୃଷ୍ଟିର ଲକ୍ଷ୍ୟ ରଖିଛନ୍ତି। ବୌଦ୍ଧ ଜିଲ୍ଲାରେ ଶିଶୁ ଏବଂ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଶିଶୁ ଶ୍ରମିକ ଚିହ୍ନଟ ସହ ସେମାନଙ୍କୁ ଉଦ୍ଧାର କରି ପୁନର୍ବାସ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ନୂଆପଡ଼ା ଜିଲ୍ଲା ସଦର ମହକୁମାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉର୍ମାସ ପକ୍ଷରୁ ଆମ୍ବ ପସରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଏଥିରେ 45 ଆମ୍ବ ପ୍ରଦର୍ଶିତ ହୋଇଥିଲା। ବିପର୍ଯ୍ୟୟ ପ୍ରସ୍ତୁତି ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ଗଜପତି ଜିଲ୍ଲାର ବିଭିନ୍ନ ଆଶ୍ରୟସ୍ଥଳୀଗୁଡ଼ିକରେ ଜିଲ୍ଲା ଅଗ୍ନିଶମ

ବିଭାଗ ପକ୍ଷରୁ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ନୂଆପଡ଼ା ଜିଲ୍ଲାରେ ଚଳିତ ରବି ଋତୁରେ 44ଟି ଧାନ କ୍ରୟ କେନ୍ଦ୍ର ଜରିଆରେ ଗତକାଲି 636 ଜଣ ଚାଷୀ 31,670 କ୍ୱିଣ୍ଟାଲରୁ ଅଧିକ ଧାନ ବିକ୍ରି କରିଛନ୍ତି। ଶରଣାର୍ଥୀମାନଙ୍କୁ ସମ୍ମାନିତ କରିବା ଏବଂ ସେମାନଙ୍କ ପ୍ରତି ସମବେଦନା ଓ ସମର୍ଥନ ଜଣାଇବା ଲକ୍ଷ୍ୟରେ ଆଜି ବିଶ୍ୱ ଶରଣାର୍ଥୀ ଦିବସ ପାଳନ କରାଯାଉଛି। ଶରଣାର୍ଥୀମାନଙ୍କ ସମସ୍ୟା ଏକ ବିଶ୍ୱସ୍ତରୀୟ ସମସ୍ୟା ହୋଇଥିବାରୁ ଏହାର ମୁକାବିଲା ପାଇଁ ବିଶ୍ୱବ୍ୟାପୀ ପ୍ରୟାସ ଚାଲିଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସମସ୍ତେ ନିରାପଦ ରହିବା ପର୍ଯ୍ୟନ୍ତ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟବାସୀଙ୍କ ସ୍ୱପ୍ନ ପୂରଣ ଲାଗି ଗତ 2 ବର୍ଷରେ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ମୟୂରଭଞ୍ଜ ରାଇରଙ୍ଗପୁରଠାରେ 47,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଆଜି 18,880 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ ଆକାଶବାଣୀ ବାରିପଦା। ସମୟ ସନ୍ଧ୍ୟା 6:00। ଶୁଣନ୍ତୁ କେତୋଟି ଭକ୍ତିଗୀତ। ପ୍ରଥମେ ଶିଳ୍ପୀ ପଙ୍କଜ ଚାଲ, କଣ୍ଠରେ ଶ୍ରୀହର୍ଷ କରଙ୍କ ରଚନା।

କାର୍ଯ୍ୟକ୍ରମର ଶେଷ ଭକ୍ତି ଗୀତଟି ଗାଇଛନ୍ତି ଶିଳ୍ପୀ ପଙ୍କଜ ଜାଲ, ରଚନା ଗୀତା ମିଶ୍ର।

ଭକ୍ତି ଗୀତ ଶୁଣୁଥିଲେ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ କେତୋଟି ଆଧୁନିକ ଗୀତ। ପ୍ରଥମେ କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ, କଣ୍ଠରେ ବିଜୟ ମଲ୍ଲଙ୍କ ରଚନା।

ଆସନ୍ତୁ ସାମିଲ ହେବା ବର୍ଜ୍ୟବସ୍ତୁ ମୁକ୍ତ ଅଞ୍ଚଳ ଅଭିଯାନରେ। ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ଓ ସଭ୍ୟତା।

ଆସନ୍ତୁ, ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଓ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ଉଚିତ ନୁହେଁ, ତାହେଲେ ଆମେ ସମସ୍ତେ ସମସ୍ତ ଜୀବଜନ୍ତୁ ସୁସ୍ଥ ଓ ନିରାମୟ ଜୀବନଯାପନ କରିବା। ଯେବେ ବର୍ଜ୍ୟବସ୍ତୁ ପରିଚାଳନା କରିବା।

ଏଇଠି ଶେଷ କରୁଛୁ ଆଜିର ସୂଚନା ଓ ସମ୍ବାଦ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ସବୁ ପରିସ୍ଥିତିରେ।
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ରାଇରଙ୍ଗପୁରଠାରୁ 47,000 ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବିଶ୍ୱରେ ଅସ୍ଥିରତା ସତ୍ତ୍ୱେ ଭାରତ ନିରନ୍ତର ଭାବେ ଶାନ୍ତିର ବାର୍ତ୍ତା ଦେଉଛି, କହିଲେ ରାଷ୍ଟ୍ରପତି। ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ବଳିଷ୍ଠ ହେବ, ମତବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ହେବ ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗର ବାର୍ତ୍ତା ନେଇ ଆସନ୍ତାକାଲି ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରୁ 47,000 ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ନୂତନ ପ୍ରକଳ୍ପଗୁଡ଼ିକ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ। କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଆଜି ଦେଶ ବିଭିନ୍ନ କ୍ଷେତ୍ରରେ ପ୍ରଗତି ହାସଲ କରିଛି। ରାଷ୍ଟ୍ରପତି କହିଛନ୍ତି ପଶ୍ଚିମ ଏସିଆ ସମେତ ବିଶ୍ୱର କେତେକ ସ୍ଥାନରେ ଅସ୍ଥିରତା ଦେଖାଦେଇଛି, ଏଭଳି ସ୍ଥିତିରେ ଭାରତ ନିରନ୍ତର ଭାବେ ବୁଝାମଣା ଓ ଶାନ୍ତିର ବାର୍ତ୍ତା ଦେଉଛି।
1: ଯେତେବେଳେ ପ୍ରଗତିର ସୁଫଳ ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ପରିବାର ଏବଂ ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚେ, ସେତେବେଳେ ପ୍ରଗତିର ଯଥାର୍ଥ ପ୍ରତିପାଦନ ହୁଏ। ଯେତେବେଳେ ଗାଁ ପ୍ରତି, ମାଟି ପ୍ରତି, ସମସ୍ତ ଜନତାଙ୍କ ପ୍ରତି ତାଙ୍କ ଯେଉଁ ଦରଦ ଏଥିରେ ପରିଲକ୍ଷିତ ହୁଏ। ଆଦିବାସୀ ଅଞ୍ଚଳ, ଦୁର୍ଗମ କ୍ଷେତ୍ର ଏବଂ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଜନସାଧାରଣଙ୍କ ଜୀବନଧାରଣର ମାନର ବ୍ୟାପକ ପରିବର୍ତ୍ତନ ଅଣାଯିବା ଉପରେ ପ୍ରାଥମିକତା ଦିଆଯାଇଛି। ଆଜି ମଧ୍ୟ ସେ ସେହି ଗାଁକୁ ଏବଂ ସୂର୍ଯ୍ୟ ଗ୍ରାମ କରିବା ପାଇଁ ସେ ଯେଉଁ ଘୋଷଣା କରିଛନ୍ତି ତାକୁ ମୁଁ ଧନ୍ୟବାଦ ଦେବି।
0: ପ୍ରଧାନମନ୍ତ୍ରୀ କହିଛନ୍ତି 2036 ଓଡ଼ିଶା ଗଠନର 100 ବର୍ଷ ପୂରଣ ହେବ। 2047 ଦେଶ ସ୍ୱାଧୀନତାର 100 ବର୍ଷ ପୂରଣ କରିବ। ଓଡ଼ିଶା ଏବଂ ଦେଶର ଲକ୍ଷ୍ୟ ଗୋଟିଏ, ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ମଧ୍ୟ ବଳିଷ୍ଠ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶରେ ଦେଶର ବିକାଶର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ସମୁଦ୍ର, ଖଣିଜ ସମ୍ପଦରେ ଭରପୂର, କୃଷିର ଶକ୍ତି ଏବଂ ସାମର୍ଥ୍ୟବାନ ଯୁବ ପ୍ରତିଭା ଏହି ରାଜ୍ୟରେ ରହିଛନ୍ତି। ଓଡ଼ିଶାରେ ବନ୍ଦରଠାରୁ ଆରମ୍ଭ କରି ସେମି କଣ୍ଡକ୍ଟର, ସବୁଜ ଶକ୍ତି ଆଦି କ୍ଷେତ୍ରରେ ନିବେଶ ହୋଇଛି।
2: तेजी से काम हो रहा। केंद्र सरकार का विजन है पूर्वी भारत के विकास से भारत का विकास, इसलिए हम पूर्वोदय की नीति पर काम कर रहे हैं। आज ओडिशा खुद इस बदलाव का साक्षी बन रहा। ओडिशा के पास समुद्र है, खनिज संपदा है, कृषि की शक्ति है,

0: ଶମ୍ଭୁ ବାବା ସୁବର୍ଣ୍ଣମେରୁ ଚନ୍ଦ୍ରଶେଖର କନ୍ୟା ପିତାଙ୍କ ବାସଭବନରୁ କୈଳାସନଗର ଅଭିମୁଖେ ଏକ ବର୍ଷାଢ଼୍ୟ ସାଂସ୍କୃତିକ ଶୋଭାଯାତ୍ରାରେ ଫେରିଛନ୍ତି। ଦେବଦେବ ମହାଦେବଙ୍କ ସହ ଅଷ୍ଟ ଶମ୍ଭୁ, ଅଷ୍ଟ ବିଷ୍ଣୁ ଓ ଅଷ୍ଟ ହନୁମାନ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଇରଙ୍ଗପୁରଠାରୁ 47,000ରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବିଶ୍ୱରେ ଅସ୍ଥିରତା ସତ୍ତ୍ୱେ ଭାରତ ନିରନ୍ତର ଭାବେ ଶାନ୍ତିର ବାର୍ତ୍ତା ଦେଉଛି, କହିଲେ ରାଷ୍ଟ୍ରପତି। ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ବଳିଷ୍ଠ ହେବ, ମତବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ହେବ ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗର ବାର୍ତ୍ତା ନେଇ ଆସନ୍ତାକାଲି ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, କର୍ମରେ କୁଶଳତା ହିଁ ଯୋଗ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭାରତୀୟ ସଂସ୍କୃତି ଓ ମାନବ ସଭ୍ୟତାକୁ ପ୍ରାଚୀନ ମୁନିଋଷିଙ୍କର ଶ୍ରେଷ୍ଠ ଦାନ ହେଉଛି ଯୋଗ। ଯୋଗର ମହତ୍ତ୍ୱ ଏବଂ ଏହାକୁ ଆପଣେଇବା ଲକ୍ଷ୍ୟ ନେଇ ଆନ୍ତର୍ଜାତିକ ସ୍ତରରେ ଭାରତ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିଲା। 2014 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ମିଳିତ ଜାତିସଂଘ ଜୁନ୍ ମାସ 21 ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା। ଚଳିତ ବର୍ଷ 12 ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ। ଆସନ୍ତାକାଲି ପାଳିତ ହେବାକୁ ଥିବା ଯୋଗ ଦିବସର ପ୍ରସଙ୍ଗ ରହିଛି ବୟସ୍କଙ୍କ ସୁସ୍ଥତା ପାଇଁ ଯୋଗ। ବୟସ ବଢ଼ିବା ସହିତ ଲୋକଙ୍କୁ ସୁସ୍ଥ, ସକ୍ରିୟ ଓ ମାନସିକ ଭାବରେ ସ୍ଥିର ରଖିବାରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଉତ୍ତମ ସ୍ୱାସ୍ଥ୍ୟର ମୂଳ ଭିତ୍ତିଭୂମି ହେଉଛି ସୁସ୍ଥତା ଓ ସକାରାତ୍ମକ ଚିନ୍ତାଧାରା। ଜୀବନ ପ୍ରବାହକୁ ପ୍ରକାରାନ୍ତରେ ଏହା ତ୍ୱରାନ୍ୱିତ କରିଥାଏ। ସନ୍ତୁଳିତ ଭୋଜନ, ନିୟମିତ ବ୍ୟାୟାମ ଏବଂ ଉତ୍ତମ ଜୀବନଚର୍ଯ୍ୟା ସୁସ୍ଥ ଶରୀର ଗଠନରେ ସହାୟକ ହୋଇଥାଏ। ଏହା ବ୍ୟକ୍ତିକୁ ଉର୍ଜାବାନ ଏବଂ ଚଳଚଞ୍ଚଳ କରିଥାଏ। ପ୍ରାକୃତିକ ଉପାୟରେ ଶରୀରକୁ ସଠିକ୍ ଉପଯୋଗ କରିପାରିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରାଯାଇପାରିବ। ଦୀର୍ଘ ଓ ନିରୋଗ ଜୀବନ ଜୀବନ ପ୍ରବାହର ମୂଳ ଉତ୍ସ। ଉତ୍ତମ ମାନସିକ ସ୍ୱାସ୍ଥ୍ୟ ଓ ଭାବନାତ୍ମକ ଆବେଗମୟ ସହନଶୀଳତାକୁ ବିକାଶ ଘଟାଇବାରେ ଯୋଗ ଅଭ୍ୟାସ ଏବଂ ପ୍ରକ୍ରିୟା ଅନ୍ତତଃ ମହତ୍ତ୍ୱପୂର୍ଣ୍ଣ। ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ଆସନ୍ତାକାଲି କୋଲକାତାର ରେଡ୍ ରୋଡ୍ଠାରେ ଜାତୀୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଦିବସ ପାଳନର ନେତୃତ୍ୱ ନେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟପ୍ରଦେଶର ଜବଲପୁରଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଇତିମଧ୍ୟରେ ଏହି ଦିବସ ପାଳନ ପରିପ୍ରେକ୍ଷୀରେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଯୋଗ ସଙ୍ଗମ ପୋର୍ଟାଲରେ ପଞ୍ଜୀକରଣ ରେକର୍ଡ ସଂଖ୍ୟା ଛୁଇଁଛି। ପାଖାପାଖି 6,00,000 ବ୍ୟକ୍ତିବିଶେଷ ଏହି ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି। ଯୋଗ ଦିବସ ପାଳନ ପାଇଁ ଦେଶ ତଥା ବିଶ୍ୱସ୍ତରରେ ବ୍ୟାପକ ଉତ୍ସାହ ପରିଲକ୍ଷିତ ହୋଇଛି। ଜାତୀୟ ପୋର୍ଟାଲ ମାଧ୍ୟମରେ ପଶ୍ଚିମବଙ୍ଗରୁ ସର୍ବାଧିକ 2,76,000 ଅଧିକ ପଞ୍ଜୀକରଣ ହୋଇଥିବା ବେଳେ ପ୍ରାୟ 1,50,000 ପଞ୍ଜୀକରଣ ସହ ରାଜସ୍ଥାନ ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଆସାମ, ଉତ୍ତରପ୍ରଦେଶ, ତାମିଲନାଡୁ, ଓଡ଼ିଶା ଏବଂ ଛତିଶଗଡ଼ ସମେତ ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ପୋର୍ଟାଲ ମାଧ୍ୟମରେ ପଞ୍ଜୀକରଣ ଆଶାତୀତ ହୋଇଛି। ସୁସ୍ଥ ଏବଂ ନିରାମୟ ଜୀବନକୁ ଆପଣେଇବା ତଥା ଯୋଗ ମାଧ୍ୟମରେ ଜନଭାଗିଦାରିତାର ଅଂଶଗ୍ରହଣକୁ ଏହା ପ୍ରତିଫଳନ କରୁଛି। ଅନ୍ୟପକ୍ଷରେ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଇତିମଧ୍ୟରେ ଅନୁଷ୍ଠିତ ଅନ୍ଲାଇନ୍ ବିଶ୍ୱଯୋଗ କାର୍ଯ୍ୟକ୍ରମ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ରେକର୍ଡ ସଂଖ୍ୟକ 435,831 ଜଣଙ୍କ ଯୋଗଦାନ ସହ ଏହି କାର୍ଯ୍ୟକ୍ରମ ଗିନିସ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି। ଯୋଗ 365 ଅଭିଯାନକୁ ଅଧିକ ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏକ ପରିସଂଖ୍ୟାନରୁ ଜଣାପଡ଼ିଛି କ୍ରମାଗତ ଭାବେ ଏହି ସଂଖ୍ୟା ବୃଦ୍ଧି ପାଉଛି। ସରକାରଙ୍କ ପକ୍ଷରୁ ହର୍ ଘର୍ ଯୋଗ ହର୍ ଦିନ ଯୋଗ ଦୃଷ୍ଟିକୋଣ ଆଧାରରେ ଦୈନନ୍ଦିନ ଜୀବନରେ ଯୋଗ ଆପଣେଇବାକୁ ପରାମର୍ଶ ଦିଆଯାଇଛି, କାରଣ ଯୋଗ ହିଁ ଶରୀରକୁ ସୁସ୍ଥ ରଖିବାରେ ଏକ

ଅଜିତ ବାହାନ ସିଂ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ସୁନାରାମ ସିଂ, ସମନାଥ ସିଂ, ଶଙ୍କର ସିଂ, ରାମଚନ୍ଦ୍ର ସିଂ, ଶିବନାଥ ସିଂ, ରୈଦାସ ସିଂ, ସରସ୍ୱତୀ ସିଂ, ଗୁରୁବାରୀ ସିଂ ଏବଂ ରନ୍ଥମଣି ସିଂ। ମୁଣ୍ଡାରୀ ଭାଷା ଲିପିର ଜନ୍ମଦାତା ସ୍ୱର୍ଗତ ପଣ୍ଡିତ ରୈଦାସ ସିଂ ନାଗ ଏହି ଭାଷା ଓ ଲିପି ମାଧ୍ୟମରେ ମୁଣ୍ଡାରୀ ସମ୍ପ୍ରଦାୟର ଲୋକମାନଙ୍କୁ ଘରେ ଘରେ କିପରି ପରିଚିତ କରାଇଥିଲେ, ଗୀତଟି ଏହି ମର୍ମର।

0: ଆକାଶବାଣୀ ବାରିପଦା ସମୟ ରାତି 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଜିଲ୍ଲା ହାଲଚାଲ।
1: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। 9,44,00,000 ଅଧିକ ଚାଷୀଙ୍କୁ ମିଳିଲା 18,880 କୋଟି ଟଙ୍କାର ଅର୍ଥରାଶି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସ। ନିଟ୍ ୟୁଜି ପୁନଃ ପରୀକ୍ଷା ଆସନ୍ତାକାଲି, ପରୀକ୍ଷା ଦେବେ 22,79,000ରୁ ଅଧିକ ଛାତ୍ରଛାତ୍ରୀ। ଏବଂ ଚେନ୍ନାଇ ଦିନିକିଆ ଏକ ଦିବସ କ୍ରିକେଟ୍ ମ୍ୟାଚ୍ରେ 219 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତର ବ୍ୟାଟିଂ ଜାରି। ପଶ୍ଚିମବଙ୍ଗ ହୁଗୁଲି ଜିଲ୍ଲାର ତାରକେଶ୍ୱରଠାରେ ଆଜି ଆୟୋଜିତ ପଶ୍ଚିମବଙ୍ଗ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କରିଛନ୍ତି। ଏ ବାବଦରେ ଦେଶର 9,44,00,000ରୁ ଅଧିକ ଚାଷୀଙ୍କୁ 18,880 କୋଟି ଟଙ୍କା ପ୍ରଦାନ କରାଯାଇଛି। ଶ୍ରୀ ମୋଦି ସେଠାରେ ରେଳ, କୃଷି, ଗ୍ରାମୀଣ ବିକାଶ, ମତ୍ସ୍ୟ ଓ ପଶୁପାଳନ ଆଦି କ୍ଷେତ୍ରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ପଶ୍ଚିମବଙ୍ଗଳର ବିକାଶ ପାଇଁ ଦ୍ରୁତଗତିରେ କାର୍ଯ୍ୟ ଆଗେଇ ଚାଲିଛି। ପଶ୍ଚିମବଙ୍ଗ ଦିବସ ପାଳନ ରାଜ୍ୟର ବିକାଶକୁ ଅଧିକ ଉତ୍ସାହ ପ୍ରଦାନ କରିବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,000,000,000ରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ନୂତନ ପ୍ରକଳ୍ପଗୁଡ଼ିକ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ। କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଆଜି ଦେଶ ବିଭିନ୍ନ କ୍ଷେତ୍ରରେ ପ୍ରଗତି ହାସଲ କରିଛି। ରାଷ୍ଟ୍ରପତି କହିଛନ୍ତି, ପଶ୍ଚିମ ଏସିଆ ସମେତ ବିଶ୍ୱର କେତେକ ସ୍ଥାନରେ ଅସ୍ଥିରତା ଦେଖାଦେଇଛି। ଏଭଳି ସ୍ଥିତିରେ ଭାରତ ନିରନ୍ତର ଭାବେ ବୁଝାମଣା ଓ ଶାନ୍ତିର ବାର୍ତ୍ତା ଦେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, 2036 ଓଡ଼ିଶା ଗଠନର 100 ବର୍ଷ ପୂରଣ ହେବ। 2047 ଦେଶ ସ୍ୱାଧୀନତାର 100 ବର୍ଷ ପୂରଣ କରିବ। ଓଡ଼ିଶା ଏବଂ ଦେଶର ଲକ୍ଷ୍ୟ ଗୋଟିଏ। ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ମଧ୍ୟ ବଳିଷ୍ଠ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶରେ ଦେଶର ବିକାଶର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ସମୁଦ୍ର ଖଣିଜ ସମ୍ପଦରେ ଭରପୁର, କୃଷିର ଶକ୍ତି ଏବଂ ସାମର୍ଥ୍ୟବାନ ଯୁବ ପ୍ରତିଭା ଏହି ରାଜ୍ୟରେ ଅଛନ୍ତି। ଓଡ଼ିଶାରେ ବନ୍ଦରଠାରୁ ଆରମ୍ଭ କରି ସେମିକଣ୍ଡକ୍ଟର, ସବୁଜ ଶକ୍ତି ଆଦି କ୍ଷେତ୍ରରେ ନିବେଶ ହୋଇଛି। ଓଡ଼ିଶାରେ ନୂତନ ରାଜ୍ୟ ସରକାର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। ଉତ୍କର୍ଷ ଓଡ଼ିଶା ସମେତ ଅନ୍ୟ ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ଏପର୍ଯ୍ୟନ୍ତ ପ୍ରାୟ 2,00,000,000,000 ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ବୋଲି ଶ୍ରୀ ମୋଦି କହିଛନ୍ତି।
2: ସାଥିଓ, ହମାରି ସରକାର ଓଡ଼ିଶା କେ ସଂସାଧନକୁ ଓଡ଼ିଶା କି ସମ୍ଭାବନାଓ ମେ ବଦଲ ରହି ହେ। ଓଡ଼ିଶା ମେ ବଡ଼ା ନିବେଶ ଆଏ, ଯହାଁ ନୟେ ଉଦ୍ୟୋଗ ଲଗେ, ଇସକେ ଲିଏ ଉତ୍କର୍ଷ ଓଡ଼ିଶା ଜୈସେ ଅଭିଯାନ ଚଲାଏ ଜା ରହେ। ଇସକେ ତହତ ଅବ ତକ କରିବ 20,00,000 କରୋଡ଼ ରୁପିଏ କେ ନିବେଶ ପ୍ରସ୍ତାବ ମିଲ ଚୁକେ ହେଁ। 3,50,00,000 କରୋଡ଼ ରୁପିଏ ସେ ଜ୍ୟାଦା କି ଅନେକ ମେଗା ପରିୟୋଜନା ପର ଭି କାମ ଚଲ ରହା ହେ।
1: ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ଆଦିବାସୀ ସମାଜର ଉତ୍ଥାନ ପାଇଁ ଆଦିବାସୀ ଯୁବକଙ୍କୁ ଶିକ୍ଷା ଓ ନିଯୁକ୍ତିର ସୁଯୋଗ ପ୍ରଦାନ କରୁଛନ୍ତି। ଶ୍ରୀ ମୋଦି ପାହାଡ଼ପୁର ଗ୍ରାମକୁ ସୂର୍ଯ୍ୟ ଗ୍ରାମ ଭାବେ ବିକଶିତ କରିବାକୁ ଘୋଷଣା କରିଛନ୍ତି। ଆସନ୍ତାକାଲି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ସମଗ୍ର ଦେଶ ଏବଂ ବିଶ୍ୱକୁ ଯୋଗ ଦିବସରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମୋଦି ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।
2: मैं राष्ट्रपति द्रौपदी मुर्मू जी को जन्मदिन की हार्दिक बधाई और शुभकामनाएं देता हूं। मैं उनके दीर्घायु होने और उत्तम स्वास्थ्य की कामना करता हूं। जगन्नाथ जी भगवान के श्री चरणों में प्रार्थना करता हूं। ओडिशा की बेटी आज देश के इतने बड़े पद पर पहुंची है। हमारा

0: ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ 44 ଓଭରରେ 2 ବଲ୍ରେ ସମସ୍ତ ୱିକେଟ୍ ହରାଇ 218 ରନ୍ ସଂଗ୍ରହ କରିଛି। 219 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତାବ ପ୍ରସ୍ତୁତ ହେବା ବେଳକୁ ଭାରତ 17 ଓଭରରେ କୌଣସି ୱିକେଟ୍ ନ ହରାଇ 128 ରନ୍ ସଂଗ୍ରହ କରିଛି। ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। 9,44,00,000 ଅଧିକ ଚାଷୀଙ୍କୁ ମିଳିଲା 18,880 କୋଟି ଟଙ୍କାର ଅର୍ଥରାଶି। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସ ଏବଂ ଚେନ୍ନାଇ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ରେ 219 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତର ବ୍ୟାଟିଂ ଜାରି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ଗଙ୍ଗାଧର ରାଉତ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଏସ୍ଆଇଆର୍ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ବାଲେଶ୍ୱରରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଓ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ରାଉତ ଏହାକୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ସଂଶୋଧନ କାର୍ଯ୍ୟକ୍ରମ ସେପ୍ଟେମ୍ବର 6 ପର୍ଯ୍ୟନ୍ତ ଚାଲିବ ଏବଂ ସେହିଦିନ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଜିଲ୍ଲାପାଳ କହିଛନ୍ତି।
3: ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ ଏସ୍ଆଇଆର୍ ବାଲେଶ୍ୱର ଡିଷ୍ଟ୍ରିକ୍ଟକୁ ଆରମ୍ଭ ହୋଇଯାଇଛି। ଏସ୍ଆଇଆର୍ ପ୍ରୋସେସ୍ ଆମର ଯୋଉ ଡେମୋକ୍ରାଟିକ୍ ପ୍ରୋସେସ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ରହୁଛି, ଅର୍ଥାତ୍ ଭୋଟର ତାଲିକା। ତାର ଭୋଟର ତାଲିକାରେ କୌଣସି ବି ଇଲିଜିବଲ ଭୋଟରର ନାଁ ତା ଭିତରେ ରହିବେ, ଅର୍ ଯୋଉ ବି ଇଲିଜିବଲ ଭୋଟର ରହିବେ ତାଙ୍କର ନାଁ ତାକୁ ବାହାର କରିବା ପାଇଁ ଏଟା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଛି। ଆପଣଙ୍କୁ ମିଳିଲା ପରେ ଆପଣ ତାକୁ ଫିଲ୍ଅପ୍ କରିକି ପୁନଃ ବିଏଲ୍ଓଙ୍କୁ ଦେବେ। ବିଏଲ୍ଓଙ୍କୁ ଦେଲା ପରେ ତାକୁ ଆମେ ଅନ୍ଲାଇନ୍ରେ ଡିଜିଟାଇଜେସନ୍ ହେବ।
2: ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ର ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ସୁନାମି ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ଚାନ୍ଦିପୁର, ବାହାବଳପୁର, ଦୁବୁଲାଗାଡ଼ି ଓ ଭୀମପୁରର ବାତ୍ୟା ଆଶ୍ରୟସ୍ଥଳୀରେ ଏହି ଅଭ୍ୟାସ କରାଯାଇଥିଲା। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ମଡେଲ ଭିଲେଜ୍ ମିଶନ ଓ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର ଶୁଭାରମ୍ଭ କରିଛନ୍ତି। ଆଭାସୀ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ବାଲେଶ୍ୱର ଜିଲ୍ଲା ଯୋଜନା କମିଟିର ପ୍ରାରମ୍ଭିକ ବୈଠକ ଅଧ୍ୟକ୍ଷ ତଥା ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ ଓ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏଥିରେ ଯୋଗ ଦେଇଥିଲେ। ମିଶନ ଶକ୍ତି ବଜାର ପ୍ରାଙ୍ଗଣରେ ଓର୍ମାସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁ ଆମ୍ବପସରା 2026 କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ 10 ପ୍ରକୃତି ବନ୍ଧୁ ଓ 5 ପ୍ରକୃତି ମିତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ ହୋଇଛି। ଖୋର୍ଦ୍ଧାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 204 ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ବାଲେଶ୍ୱରର ଗେଙ୍ଗୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଓ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କର 2 ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଛି। ବାଲେଶ୍ୱରରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ହିତାଧିକାରୀମାନଙ୍କୁ ଖାଉଟି କାର୍ଡ ଓ ଅଙ୍ଗନବାଡ଼ି କର୍ମୀମାନଙ୍କୁ ମୋବାଇଲ୍ ଫୋନ୍ ବଣ୍ଟନ କରିଥିଲେ। ଚାନ୍ଦିପୁର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ଏବଂ ଧାମରାସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଡିଆର୍ଡିଓର ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ପରୀକ୍ଷଣର ତଦାରଖ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଫଳତା ପାଇଁ ବୈଜ୍ଞାନିକ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ବିଜେପି ନେତୃତ୍ୱାଧୀନ

0: ରାଜ୍ୟ ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସରକାରଙ୍କର ଦୁଇ ବର୍ଷର ସଫଳତା ଓ ଜନକଲ୍ୟାଣକାରୀ ଯୋଜନାର ରୂପାୟନ ସମ୍ପର୍କରେ ସୂଚନା ଦେଇଥିଲେ। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଗୋବିନ୍ଦ ଚନ୍ଦ୍ର ଦାସ, ପଦ୍ମଲୋଚନ ପଣ୍ଡା, ମାନସ କୁମାର ଦତ୍ତ, ସୁଭାଷିନୀ ଜେନା, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ଉପସ୍ଥିତ ଥିଲେ। ମହିଳା ସଶକ୍ତିକରଣ, ଗରିବ କଲ୍ୟାଣ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ସରକାରଙ୍କର ବିଭିନ୍ନ ପଦକ୍ଷେପ ଉପରେ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଆପଣମାନେ ଜିଲ୍ଲା ହାଲଚାଲରେ ଶୁଣିପାରିବେ ବରଗଡ଼ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: କରି ଆମେ ଅର୍ଥ ଉପାର୍ଜନ କରୁ ଏବଂ ରେଗୁଲେଟରୀ ଯୋଉଟା ପରିସଂସ୍ଥାକୁ ବଞ୍ଚାଇବା ପାଇଁ ବୃକ୍ଷର ସକାରାତ୍ମକ ଭୂମିକା ରହିଛି, ଯେଭଳି ଭାବରେ ଜଳଚକ୍ର, ଅମ୍ଳଜାନ ଏବଂ ତା ସହିତ ତାପମାତ୍ରାର ଯୋଉ ଶୋଧନ, ଏବଂ ତା ଛଡା ବୃକ୍ଷ ମଧ୍ୟ ଆମକୁ ଅନେକ ସାଂସ୍କୃତିକ ଏବଂ ପ୍ରେରଣାତ୍ମକ ସହଯୋଗ ଦେଇଥାଏ। ସେଇଥିରେ ଆମର ରହିଛି ପର୍ଯ୍ୟଟନ, ତାକୁ ନେଇ ଅନେକ କାରିଗର କୁଶଳୀ ବ୍ୟକ୍ତି ଏବଂ ଅନେକ ଲେଖକ ଆଉ ବିଭିନ୍ନ ସବୁ ଚଳଚ୍ଚିତ୍ର ତାକୁ ନେଇକି ସୃଷ୍ଟି ହେଇଥାଏ। ସେଇ ଆମର ଆକର୍ଷଣର କେନ୍ଦ୍ରବିନ୍ଦୁ। ସେଇ ସବୁକୁ ଯଦି ଲକ୍ଷ୍ୟ କରାଯାଏ, ମଣିଷର ପୃଥିବୀରେ ବଞ୍ଚିବା ପାଇଁ ବୃକ୍ଷର ଆବଶ୍ୟକତା ରହିଛି। କିନ୍ତୁ ଏବେ ଯେଭଳି ଭାବରେ ଆମର ବିଶ୍ୱ ତାପନ ଏବଂ ଜଳବାୟୁ ପରିବର୍ତ୍ତନର ସମସ୍ୟା ଏବଂ ଚାଷୀମାନଙ୍କର ରୋଜଗାରର ସମସ୍ୟା ଯୋଉ ଦେଖାଯାଉଛି କ୍ଷେତ୍ରୀୟ ଫସଲରେ, ବୃକ୍ଷକୁ ଆମର କୃଷି ମଧ୍ୟକୁ ଆଣି ତା ଦେହରୁ ଭରପୁର ରୋଜଗାର କରିବା ସହିତ ପୃଥିବୀର ନିରାପତ୍ତା ପାଇଁ ବୃକ୍ଷକୁ ଗୋଟେ ସଂଗଠିତ ଭାବରେ ଲଗେଇବାର ପ୍ରୟୋଜନ ଅଛି।
1: ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ବୃକ୍ଷରୋପଣ ପାଇଁ କି ପ୍ରକାର ପ୍ରସ୍ତୁତି କରାଯାଇଥାଏ?
0: ବୃକ୍ଷରୋପଣ ପାଇଁ ଆମକୁ ଆଗ ଚାଷୀର ଆବଶ୍ୟକତା ଅଥବା କୌଣସି ଅନୁଷ୍ଠାନର ଆବଶ୍ୟକତାକୁ ଭିତ୍ତି କରି କରାଯାଏ। ବୃକ୍ଷରୋପଣ ଓଡ଼ିଶା ସରକାର ବା ଭାରତ ସରକାରଙ୍କର ବନ ବିଭାଗ ଠୁ ଆରମ୍ଭ କରି ଜଳ ବିଭାଜିକା ଏବଂ ଉଦ୍ୟାନ ବିଭାଗ ଏପରିକି ବିଏମ୍ସି ସିଡିଏ ସମସ୍ତେ ମଧ୍ୟ ସହରାଞ୍ଚଳରେ ବିଭିନ୍ନ ସରକାରୀ ବିଭାଗ ବୃକ୍ଷରୋପଣ କରିବା ସହିତ ସ୍କୁଲ, କଲେଜ, ରେଲୱେ, ନ୍ୟାସନାଲ ହାଇୱେ ଏପରିକି ବ୍ୟକ୍ତି ବିଶେଷ ଚାଷୀମାନେ ସମସ୍ତେ ବୃକ୍ଷରୋପଣ କରୁଛନ୍ତି। ସମସ୍ତଙ୍କର ଆଭିମୁଖ୍ୟ କିନ୍ତୁ ଅଲଗା ଅଲଗା। ଜଣେ ଚାଷୀ ଯେତେବେଳେ ବୃକ୍ଷରୋପଣ କରେ, ସେ ନିଜର ରୋଜଗାରକୁ ଗୁରୁତ୍ୱ ଦିଏ, ଅର୍ଥାତ୍ ତା ପାଖରେ ଯୋଉ ଜମି ଅଛି ସେ ଜମିରେ ସ୍ୱତନ୍ତ୍ର ସେ ବୃକ୍ଷରୋପଣ କରିବ ନା କୃଷି ସହିତ ତାକୁ ସମନ୍ୱିତ ଭାବରେ ଲଗେଇବ, ଏବଂ ତାଙ୍କର ଯୋଉ ପତିତ ଜମି ଅଛି ସେଥିରେ ଯଦି ସେ କେବଳ ବୃକ୍ଷରୋପଣ କରନ୍ତି, ତାହେଲେ ସେ ଜମିର ଗୁଣମାନଙ୍କୁ ନେଇ ଏବଂ ତାଙ୍କ ପାଖରେ ସୁବିଧା ସୁଯୋଗ ଏବଂ ବଜାରକୁ ନେଇ ତାଙ୍କୁ ବୃକ୍ଷରୋପଣ କରିବାକୁ ପଡେ। ସେଇ ଦୃଷ୍ଟିରୁ ତାଙ୍କୁ ଉପଯୁକ୍ତ ସ୍ଥାନ ଏବଂ ତାଙ୍କର ସୁବିଧା ସୁଯୋଗ ଏବଂ ବଜାର ସବୁକୁ ନେଇକି ସିଏ ନିଷ୍ପତ୍ତି ନିଅନ୍ତି କୋଉ ବୃକ୍ଷ ରୋପଣ କରିବେ।
1: ଏଇଠି ଯୋଉ ଆପଣ କହିଲେ ସ୍ଥାନ, ତାହେଲେ କୁହନ୍ତୁ ପ୍ରସ୍ତୁତି ପରେ କେଉଁ କେଉଁ ସ୍ଥାନରେ ସବୁ ବୃକ୍ଷରୋପଣ କରାଯାଇଥାଏ?
0: ବୃକ୍ଷରୋପଣ ପାଇଁ ଆମେ ଯଦି ଗୋଷ୍ଠୀଗତ ଭାବରେ ଚିନ୍ତା କରିବା, ତାହେଲେ ଆମର ବନ ସୁରକ୍ଷା ସମିତି, ସ୍କୁଲ, କଲେଜ ଏବଂ ବିଭିନ୍ନ ଯୋଉ ସଂଗଠନ ଏପରିକି ବେସରକାରୀ ସଂଗଠନ ମଧ୍ୟ ସେମାନେ ଗୋଟେ ସମାଜର ଆଭିମୁଖ୍ୟକୁ ନେଇ ପରିବେଶର ସୁରକ୍ଷାକୁ ବା ପରିସଂସ୍ଥା ଅର୍ଥାତ୍ ବିଭିନ୍ନ ବନ୍ୟଜୀବ ପଶୁ ପକ୍ଷୀ ସେମାନଙ୍କର ସୁରକ୍ଷା ବଳୟ ସୃଷ୍ଟି କରିବା ପାଇଁ ଆଭିମୁଖ୍ୟ ରଖନ୍ତି। ଏବଂ ଯେତେବେଳେ ଆମେ ବ୍ୟକ୍ତିବିଶେଷ କଥା ଚିନ୍ତା କରୁ, ସେତେବେଳେ ସିଏ ତାଙ୍କର ମାନେ ନିଜର ସୁବିଧା ସୁଯୋଗ ଏବଂ ଲାଭାଂଶ କଥା ଚିନ୍ତା କରନ୍ତି। ଗୋଟେ ଛୋଟ ଉଦାହରଣ ଯଦି ମୁଁ ଏଠି ଆଣେ, ଶାଗୁଆନ ଗଛ ଯୋଉଟାକି ଭାରତ ବର୍ଷରେ ଦିନେ ଜନ୍ମ ଲାଭ କରିଥିଲା, ଆଜି ପୃଥିବୀର 80 ଦେଶ ଶାଗୁଆନ ଗଛକୁ ଚାଷ କରୁଛନ୍ତି। କାହିଁକି? ଶାଗୁଆନ ହଉଛି ସମସ୍ତ କାଠମାନଙ୍କର ସିଏ ହଉଛି ରାଜା। କିନ୍ତୁ ପରିତାପର ବିଷୟ, ଯୋଉ ଦେଶ ଦିନେ ଶାଗୁଆନରେ ସବୁଠାରୁ ବେଶି ରପ୍ତାନୀ କରୁଥିଲା, ଆଜି ଆମଦାନୀରେ ସମଗ୍ର ପୃଥିବୀରେ 87% ଅଂଶ କେବଳ ଭାରତ ଦଖଲ କରେ। କିନ୍ତୁ ଏଇଟା ହଉଛି ଗୋଟେ ପରିତାପର ବିଷୟ। ଆମ ପାଖରେ ଯଥେଷ୍ଟ ଜାଗା ଅଛି, ଶାଗୁଆନ ଭଳି ଅନ୍ୟାନ୍ୟ ଗଛ ମଧ୍ୟ ଏଭଳି ଭାବରେ ଲୋକପ୍ରିୟତା ଆମର ଅବହେଳା ପାଇଁ ହରେଇ ଯାଇଛନ୍ତି। କିନ୍ତୁ ଆମ ଚାଷୀ ଭାଇମାନେ ଯଦି ପରିତ୍ୟକ୍ତ ଜମିକୁ ନେଇ ଉଚିତ ଲାଭଦାୟକ ବୃକ୍ଷରୋପଣ କରିବେ, ତା ଦେହରୁ ନିଶ୍ଚିତ ଭଲ ଲାଭାଂଶ ପାଇ ପୃଥିବୀର ବଜାରରେ ମଧ୍ୟ ନିଜେ ନିଜର ଗୁରୁତ୍ୱ ଆରୋପ କରିପାରିବେ।
1: ଏଇ ଯୋଉ ବୃକ୍ଷରୋପଣ ପାଇଁ ଯୋଉ ଚାରା ଗଛ ପ୍ରସ୍ତୁତ ହେଇଥାଏ, ସେଟା କୋଉଠୁ ଆସେ ଆଉ ତାକୁ କିଏ ପ୍ରସ୍ତୁତ କରିଥାଏ?
0: ବୃକ୍ଷରୋପଣ ପାଇଁ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ଉତ୍ସରୁ ଚାରା ପ୍ରସ୍ତୁତ କରାଯାଇଥାଏ। ପ୍ରଥମ ହେଲା ବନ ବିଭାଗ, ସେମାନେ ମଧ୍ୟ ଚାରା ଉତ୍ପାଦନ କରି ଚାଷୀମାନଙ୍କୁ ବିନା ମୂଲ୍ୟରେ ବା ରିହାତି ମୂଲ୍ୟରେ ପ୍ରଦାନ କରିଥାନ୍ତି। ତା ସହିତ ଜଳ ବିଭାଜିକା, କୃଷି ବିଭାଗ ମଧ୍ୟ ଆତ୍ମା ବିଭିନ୍ନ ବ୍ୟବସ୍ଥା ସରକାରଙ୍କର ଅଛି, ଏପରିକି ଆମର ସହରାଞ୍ଚଳରେ ମଧ୍ୟ ଚାଷୀମାନଙ୍କୁ ଉପଯୁକ୍ତ ବୃକ୍ଷ କି ଲାଭଦାୟକ ବୃକ୍ଷ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା ଛଡା ଅନେକ ବେସରକାରୀ ସଂସ୍ଥା ଯେଉଁମାନେ କି ନିଜର ଉଦ୍ୟୋଗ ସୃଷ୍ଟି କରିଛନ୍ତି, ନର୍ସରୀ କରି ସେମାନେ ଉନ୍ନତ ମାନର ଚାରା ଚାଷୀମାନଙ୍କୁ ଯୋଗାଇ ଦିଅନ୍ତି।
1: ସାର୍, ଏ ଯୋଉ ଚାରା ଗଛ କିପରି ପ୍ରସ୍ତୁତ କରାଯାଇଥାଏ?
0: କାଗଜ ପାଇଁ ଯୋଉ ଗଛ ହୁଏ ତାର ଚାରା ହଉ, ଅଥବା ବିଭିନ୍ନ ଔଷଧୀୟ ବୃକ୍ଷ ତାର ଚାରା ହଉ, ବିଭିନ୍ନ ପ୍ରକାର ଫଳ ବୃକ୍ଷ ହଉ, ଅନେକ ଚାରା ଯୋଉ ଗୁଡା କି ତାଙ୍କର ଲିଙ୍ଗୀୟ ପ୍ରଜନନ ମାଧ୍ୟମରେ ବା ତାଙ୍କର ମଞ୍ଜିରୁ ତାକୁ ପ୍ରସ୍ତୁତ କରାଯାଏ। ଆଉ କେତେ ଗୁଡା ଗଛ ଅଛି ଯୋଉମାନଙ୍କୁ ଅଲିଙ୍ଗୀୟ, ଆଉ କେତେଟା ଗଛରେ ଉଭୟ ଲିଙ୍ଗୀୟ ଏବଂ ଅଲିଙ୍ଗୀୟରେ প্রস্তুত করা যায়। তেমন সেথিপাই যথেষ্ট কুশলী ব্যক্তি যে মানে কি চারা প্রস্তুত করতে এবং চারার গুণমান।

0: ତାହାର ଯୋଉ ଉତ୍ସ ଯୋଉ ସୂତ୍ରରୁ ମଞ୍ଜି ବା ଯୋଉ ଅଲିଙ୍ଗୀୟ ପ୍ରଜନନର ଦ୍ରବ୍ୟ ଯୋଉ ସୂତ୍ରରୁ ଆସିଛି ସେ ବିଷୟରେ ମଧ୍ୟ ସଠିକ ବିବରଣୀ ଆମକୁ ଜାଣିବା ଦରକାର।
1: ଆମେ ଯେତେବେଳେ ବୃକ୍ଷ ରୋପଣ କରୁ ଗୋଟେରୁ ଗୋଟେ ଗଛ ମଧ୍ୟରେ ଦୂରତା କେତେ ରହିବାର ନିୟମ ଅଛି, ଯୋଉ ଆମେ ଚାରାଟା ଲଗାଉଛୁ ସେ ବୃକ୍ଷଟା କେତେ ଉଚ୍ଚତା ବିଶିଷ୍ଟ ହବା ଦରକାର,
0: ଗଛର ଯୋଉ ଆଭିମୁଖ୍ୟକୁ ନେଇକି ଗଛ ଗଛ ଭିତରେ ଦୂରତା ନିର୍ଦ୍ଧାରଣ କରାଯାଏ। ଯଦି ଗୋଟେ ଗଛ ଆସବାବପତ୍ର ପାଇଁ ତାକୁ ଲଗାଯାଇଥାଏ, ଧରାଯାଉ ଶାଗୁଆନ ହେଲା ବା ଶାଳ ହେଲା ପିସୁ ହେଲା ଗମ୍ଭାରୀ ହେଲା ବା ମେହଗନି ହେଲା, ଏମାନଙ୍କର ଅବଧି ଯଥେଷ୍ଟ ଅଧିକା 15-20 ବର୍ଷ, ଏପରିକି ଶାଗୁଆନ ଗଛ 20 ବର୍ଷରୁ ମଧ୍ୟ ଅଧିକ। ଯେଉଁମାନଙ୍କର ଅବଧି ଅଧିକ ସେମାନଙ୍କୁ ଦୂରତା ଅଧିକା ନିଆଯାଏ। ଯେଉଁମାନଙ୍କର ଅବଧି କମ୍, ଯୋଉଟା କାଗଜ ଫଳ ପାଇଁ ବା ଯୋଉମାନଙ୍କୁ ଆମେ ଜାଳେଣୀ କାଠ ପାଇଁ ବ୍ୟବହାର କରୁ, ଯଥା ୟୁକାଲିପଟାସ ହେଲା, ସୁବାବୁଲ ହେଲା ବା ଝାଉଁ ଗଛ ହେଲା, ଏମାନଙ୍କୁ ଆମେ ସ୍ୱଳ୍ପ ବ୍ୟବଧାନରେ 1-2 ମିଟର ବ୍ୟବଧାନରେ ତାକୁ ଆମେ ରଖିଥାଉ। ଏବଂ ଚାଷୀମାନଙ୍କ କ୍ଷେତ୍ରରେ ସେମାନେ ଯଦି ଗୋଟେ ବ୍ୟାପକ ବୃକ୍ଷରୋପଣ ନ କରି କୃଷି କ୍ଷେତ୍ର ମଧ୍ୟରେ ଏଗ୍ରୋଫରେଷ୍ଟ୍ରି କୃଷି ବନୀକରଣ ମାଧ୍ୟମରେ ଯେତେବେଳେ କରନ୍ତି ସେତେବେଳେ ନିଶ୍ଚିତ ଭାବରେ ଦୂରତା ସାଧାରଣ ଦୂରତା ଠାରୁ ବଢ଼ିଯାଏ। କାହିଁକି ଯଦି ସେଇ ଦୂରତା ଯୋଉ ଦୂରତାରେ ସେମାନେ ବ୍ୟାପକ ବନୀକରଣ ବ୍ଲକ ପ୍ଲାଣ୍ଟେସନ କରୁଛନ୍ତି ଏବଂ ସେଇ ଦୂରତା ଯଦି ଏଇ କୃଷି କ୍ଷେତ୍ରରେ ବ୍ୟବଧାନ ରଖିବେ ତାହେଲେ ଆମର କ୍ଷେତ୍ରୀୟ ଫସଲ ପ୍ରଭାବିତ ହେବ ଛାଇ ଦ୍ୱାରା। ତେଣୁ ସାଧାରଣତଃ 6 ମିଟର ଲାଇନ ଭିତରେ ବା 2 ଧାଡ଼ି ମଧ୍ୟରେ ଦୂରତା ରଖାଯାଏ ଏବଂ ପ୍ରତି ଧାଡ଼ି ମଧ୍ୟରେ 2 ମିଟର ଦୂରତା ଏଗ୍ରୋଫରେଷ୍ଟ୍ରି କ୍ଷେତ୍ରରେ ରଖାଯାଇଥାଏ।
1: ସାର୍, ଖାଲି ତ ବୃକ୍ଷ ରୋପଣ କରିଦେଲେ ବା ଚାରା ଗଛ ଲଗେଇଦେଲେ ହବନି, ତାର ରକ୍ଷଣାବେକ୍ଷଣ ପାଇଁ ସବୁ ତ ବ୍ୟବସ୍ଥା କରିବା ପାଇଁ ପଡିବ, ସେଥିପାଇଁ କି ପ୍ରକାର ବ୍ୟବସ୍ଥା କରାଯାଇଥାଏ?
0: ଗୋଟେ ଗଛ ଆମେ ଲଗେଇବା ପରେ ପରେ ଉଚିତ ପରିମାଣରେ ସାର କୀଟନାଶକ ଔଷଧ ପ୍ରୟୋଗ କରିବା ଏବଂ ବର୍ଷା ଦିନରେ ଯେହେତୁ ଗଛ ଆମେ ଲଗାଉଛୁ ସେଥିପାଇଁ ଆଉ ଅଧିକ ପାଣି ଦେବାର ପ୍ରୟୋଜନ ପଡେ ନାହିଁ। ତଥାପି ଦୂର ଦୂରାନ୍ତରେ ଯେତେବେଳେ ଅତ୍ୟଧିକ ଖରା ହୁଏ ସେତେବେଳେ ମଧ୍ୟ ଆମକୁ ଭାରରେ କାନ୍ଧେଇ ବା କୌଣସି ଉପାୟରେ ଜଳସେଚନ କରି ସେଠି ଲାଇଫ୍ ସେଭିଂ ବା ଜୀବନ ରକ୍ଷାକାରୀ ତାଙ୍କୁ ପାଣି ଦେବାକୁ ପଡେ। ତା ଛଡା ତାଙ୍କୁ ମଧ୍ୟ ଅତ୍ୟଧିକ ପବନରୁ ସୁରକ୍ଷା ଦେବା ପାଇଁ କୌଣସି ବାଡ଼ିର ସହଯୋଗ ଦିଆଯାଇଥାଏ, ବାଡ଼ିକୁ ସାଥିରେ ବାନ୍ଧି ଦିଆଯାଇଥାଏ। ଏବଂ ତୃତୀୟ ଜିନିଷ ହେଲା ଯେତେବେଳେ ପ୍ରତ୍ୟେକଟି ଗଛ ମଧ୍ୟରେ କୌଣସି ଗଛ ମରିଯାଏ ସେ ଗଛକୁ ଆମେ ଉଚିତ ସମୟରେ ମଧ୍ୟ ସେଇ ଖାଲି ସ୍ଥାନକୁ ଗଛ ଦ୍ୱାରା ପୂରଣ କରିବା ଦରକାର ପଡେ। ସାଧାରଣତଃ ଆମେ ଏଭଳି ଭାବରେ ଗଛ ଲଗେଇବା ଯୋଉ ଗଛକୁ ଗାଈ ଗୋରୁ ଖାଇ ନାହିଁ। ଯଦି ଆମର ଗାଈ ଗୋରୁକୁ ପତ୍ର ଡାଳ ଦବାର ବ୍ୟବସ୍ଥା ରଖିବା ବା ଏଭଳି ଗଛ ଯୋଉଟା କି ଗାଈ ଗୋରୁ ଖାଇବେ ତା ପାଇଁ ଆମକୁ ନିଶ୍ଚିତ ଭାବରେ ବାଡ଼ ଦେବାକୁ ପଡିବ। ବାଡ଼ ଦେବା ପାଇଁ ଆମେ ସବୁଜ ବାଡ଼ ଦବା ଯୋଉଟା କି ସବୁଜିମା ସୃଷ୍ଟି କରିବା, କଣ୍ଟା ବଂଶ ହଉ ବା ଆମର ଚିଲର ଗଛ ହଉ ବା ନାଗଫେଣୀ ହଉ ବା କିଆ ଗଛ ହଉ, ଚାରିପଟେ ଆମେ ବିନା ମୂଲ୍ୟରେ ବାଡ଼ ସୃଷ୍ଟି କରିପାରିବା। ଆଉ ଯେତେବେଳେ ଗଛ ଉପରକୁ ଉପରକୁ ବଢିବା ଆରମ୍ଭ ହବ ସେତେବେଳେ ତାର ଡାଳ ଆମେ କାଟି କାଟି ଯିବା, ଯେଭଳି ଭାବରେ ଗଛଟା ସିଧା ହେଇ ବଢିବ।
1: ବୃକ୍ଷରୋପଣ କରିବା ପାଇଁ ଚାରା ଗଛ ସାଧାରଣତଃ କେଉଁଠାରେ ଉପଲବ୍ଧ ହେଇଥାଏ? ଯେଉଁମାନେ ଚାହୁଁଛନ୍ତି ବେସରକାରୀ ସଂସ୍ଥା ସେମାନେ ଚାହିଁବେ, ସାଧାରଣ ଲୋକ ଚାହିଁବେ ଆଣିକି ତାଙ୍କ ବାଡି ବଗିଚାରେ ଲଗେଇବେ, ସେଟା କୋଉଠୁ ପାଇବେ ସେମାନେ?
0: ବୃକ୍ଷରୋପଣ କରିବା ପାଇଁ ପ୍ରଥମେ ସହଯୋଗ କରନ୍ତି ଆମର ଓଡ଼ିଶା ସରକାରଙ୍କର ବନ ବିଭାଗ, ତାଙ୍କର OFSDP ଓଡ଼ିଶା ଫରେଷ୍ଟ ସେକ୍ଟର ଡେଭଲପମେଣ୍ଟ ପ୍ରୋଜେକ୍ଟ OFSDP ମାଧ୍ୟମରେ ସେମାନେ ସହଯୋଗ କରନ୍ତି। ଏବଂ ତା ଛଡା ତାଙ୍କର ଅନ୍ୟ ସ୍କିମ ମଧ୍ୟ ଅଛି ଯୋଉ ସ୍କିମ ମାଧ୍ୟମରେ ସେମାନେ ରିହାତି ମୂଲ୍ୟରେ ଅଥବା ବିନା ମୂଲ୍ୟରେ ଚାରା ଚାଷୀ ଭାଇମାନଙ୍କୁ ପ୍ରଦାନ କରନ୍ତି ଏବଂ ତା ସହିତ ତାର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ଧନରାଶିର ବ୍ୟବସ୍ଥା ରହେ। ତା ଛଡା ଫଳ ଗଛ ପାଇଁ ଆମର ଉଦ୍ୟାନ ମିଶନ ଅଛି, ଜଳ ବିଭାଜିକା ମଧ୍ୟ ଚାରା ପ୍ରଦାନ କରନ୍ତି, ଯେମିତି ଆମର ଓଡ଼ିଶା କୃଷି ଏକ ବୈଷୟିକ ବିଶ୍ୱବିଦ୍ୟାଳୟ ଉନ୍ନତମାନର ଚାରା ମଧ୍ୟ ଦିଆଯାଏ, ଫରେଷ୍ଟ କଲେଜରେ ହଉ ବା ହର୍ଟିକଲଚର ବିଭାଗରେ ହଉ ସେଥିରେ ମଧ୍ୟ ଚାରା ଉପଲବ୍ଧ ହୁଏ। ଆଉ ଗୁଡ଼ାଏ ପ୍ରାଇଭେଟ ନର୍ସରୀ ଅଛି ଯେଉଁମାନେ ରେଜିଷ୍ଟାର୍ଡ, ତାଙ୍କଠୁ ଆମେ ସଠିକ ଭାବରେ ଉନ୍ନତମାନର ଚାରା ନିଜେ ଦେଖି ଯେତେବେଳେ କନଫିଡେନ୍ସ ପାଉଛୁ ସେତେବେଳେ ଆମେ ତାଙ୍କଠୁ ଚାରା ମଧ୍ୟ ନେଇପାରିବୁ।
1: ସାର୍, ଏଇ ଯୋଉ କହିଲେ ଉନ୍ନତମାନର ଚାରା, ସେ ଉନ୍ନତମାନର ଚାରା ଆମେ କେମିତି ଜାଣିବା ବା ସେ ଉନ୍ନତମାନର ଚାରା କେମିତି ହେଇଥାଏ?
0: ଉନ୍ନତମାନର ଚାରା ଆମେ ଜାଣିବା ପାଇଁ ସିଏ ରୋଗ ପୋକ ମୁକ୍ତ ହେଇଥିବ ଏବଂ ତାର ଉଚ୍ଚତା ସଠିକ ଥିବ ଏବଂ ଉଚ୍ଚତା ଅନୁସାରେ ତାର କାଣ୍ଡର ସଠିକ ଅଭିବୃଦ୍ଧି ହେଇଥିବ ଏବଂ ତାକୁ ଲକ୍ଷ୍ୟ କଲେ ଜଣାପଡିବ ଇଏ ଗୋଟେ ଉନ୍ନତ କିସମ ବା ଉନ୍ନତ ଗୁଣମାନର ଚାରା, ଯେତିକି ଅବଧି ମଧ୍ୟରେ ସେ ବଢିଛି ସେଇ ହିସାବରେ ହୃଷ୍ଟପୃଷ୍ଟ ହେଇକି ଆଗକୁ ଆସିଛି ଏବଂ ଜାଣିପାରିବା ଯେ ଏଇ ଗଛ ଲଗେଇଲେ ଆଗକୁ ଆମେ ନିଶ୍ଚିତ ତା ଦେହରୁ ସଠିକ ଅମଳ ପାଇପାରିବା। ଏହା

0: ଛଡ଼ା ମଧ୍ୟ ଉନ୍ନତମାନର ଚାରା ଜାଣିବା ପାଇଁ ଯେଉଁ ପଞ୍ଜୀକରଣ ବ୍ୟବସ୍ଥା ମଧ୍ୟ କରାଗଲାଣି, ସାର୍ଟିଫିକେସନ କରାଯାଉଛି, ତେଣୁ ସେ ସ୍ତରକୁ ଓଡ଼ିଶା ଯଦିଓ ଯାଇପାରି ନାହିଁ, ଆଗକୁ ଆଗକୁ ସମସ୍ତ ନର୍ସରୀଙ୍କୁ ମଧ୍ୟ ସାର୍ଟିଫିକେସନ କରାଯିବ, ଯାହାଦ୍ୱାରା କି ଚାଷୀମାନଙ୍କୁ ଜାଣିବାର ଅସୁବିଧା ହେବ ନାହିଁ।
1: ସାର୍, ଏ ଯୋଉ ବୃକ୍ଷରୋପଣରେ ନର୍ସରୀ ମାନଙ୍କର ଭୂମିକା କି ପ୍ରକାର ରହିଛି ବା କଣ ରହିଛି?
0: ବର୍ତ୍ତମାନ ଯେହେତୁ ଗ୍ଲୋବାଲାଇଜେସନ ଜଗତୀକରଣର ଯୁଗ, ତେଣୁ ଆମେ ସେମାନଙ୍କର ଭୂମିକାକୁ ନିଶ୍ଚିତ ଭାବରେ ପ୍ରାଧାନ୍ୟ ଦବା। ସେମାନେ ମଧ୍ୟ ଦୂର ଦୂରାନ୍ତରୁ ଅନ୍ୟ ରାଜ୍ୟରୁ ଭଲ ଭଲ ଚାରା ଆଣି ଆମର ଚାଷୀ ଭାଇମାନଙ୍କୁ ଯୋଗାଉଛନ୍ତି, ଏପରିକି ସରକାରୀ ଅନୁଷ୍ଠାନକୁ ମଧ୍ୟ ଯୋଗାଉଛନ୍ତି। କିନ୍ତୁ ସେଇଥିରେ ଗୋଟିଏ ଜିନିଷ ଆମେ ଜାଣିବାର ଅଛି, ସେମାନେ ଯେଉଁ ଚାରା ଦଉଛନ୍ତି ତା ଭିତରେ ବୈଧତା କେତେ ଅଛି, ତାକୁ ଆମେ ପରୀକ୍ଷା ନିରୀକ୍ଷା ବା ଯେତେବେଳେ ଆମେ ତାଙ୍କର ଚାରାକୁ ନେଇ ମନୋବଳ ଯେତେବେଳେ ସୁଦୃଢ଼ ହେଉଛି ଆମେ ସେଇ ହିସାବରେ ଚାରା ନବା। ଏପରିକି ଏନ୍ଜିଓ ମାନେ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ବା ବିଭିନ୍ନ ଇକୋ କ୍ଲବ ବା ବନ ସୁରକ୍ଷା ସମିତି ଆଉ ସମସ୍ତଙ୍କ ଯୋଗସୂତ୍ରରେ ମଧ୍ୟ ଚାରା ଉତ୍ପାଦନ କରାଯାଉଛି।
1: ବୃକ୍ଷରୋପଣରେ ଜଣେ ସାଧାରଣ ଜନତା, ବେସରକାରୀ ସଂସ୍ଥା ବା କି ପ୍ରକାର ଦାୟିତ୍ୱ ରହିଛି?
0: ବୃକ୍ଷରୋପଣ ଏଇଟା ଗୋଟେ ସଂଗଠିତ ବ୍ୟବସ୍ଥା, ଏଥିରେ ବ୍ୟକ୍ତି ବିଶେଷ ଠାରୁ ସାରା ବିଶ୍ୱ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରତ୍ୟେକ ଅନୁଷ୍ଠାନର ମଧ୍ୟ ଭାଗିଦାରୀ ଅଛି। ତେଣୁ ଏହାର ଅର୍ଥକାରୀ ଅଂଶଟାକୁ କିଏ ପ୍ରାଧାନ୍ୟ ଦିଏ, କିଏ ଏହାର ପରିବେଶର ଭୂମିକା ଉପରେ ପ୍ରାଧାନ୍ୟ ଦିଏ। ତେଣୁ ବ୍ୟକ୍ତି ଜଣେ ଯେତେବେଳେ ଅର୍ଥକାରୀ ଭୂମିକାକୁ ନେଇ ବୃକ୍ଷରୋପଣ କରେ, ସେଇଥିରେ ମଧ୍ୟ ତାର ମୃତ୍ତିକାର ଉନ୍ନତି ହୁଏ ଏବଂ ତା ସହିତ ତାର ଅନ୍ୟ ଯୋଉ କ୍ଷେତ୍ରୀୟ ଫସଲର ମଧ୍ୟ ସହଯୋଗ ସିଏ ସେ ଗଛରୁ ପାଇଥାଏ। ଏବଂ ଆମର ଇକୋ କ୍ଲବରେ ସ୍କୁଲ କଲେଜରେ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହିତ ଏବଂ ସାଧାରଣ ଲୋକଙ୍କ ସହିତ ଅଭିଭାବକମାନଙ୍କ ସହିତ ମିଶିକିରି ସେ ଅଞ୍ଚଳରେ ବୃକ୍ଷରୋପଣ କରନ୍ତି ଏବଂ ପରିବେଶ ସମ୍ବନ୍ଧରେ ସଚେତନତା ସୃଷ୍ଟି କରନ୍ତି। ଏହା ଛଡ଼ା ଆମର ଯେଉଁ ଏନ୍ଜିଓ ବା ବେସରକାରୀ ସଂଗଠନ, ସେମାନେ ସରକାରଙ୍କର ସମସ୍ତ ଯୋଜନାକୁ ସାକାର କରିବା ପାଇଁ ବ୍ୟକ୍ତିମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖନ୍ତି। ଆମର ବନ ସୁରକ୍ଷା ସମିତି ମାନେ ଯେଉଁ ବୃକ୍ଷରୋପଣ କରାଯାଉଛି ଜଙ୍ଗଲର ଆଖପାଖରେ, ସେମାନେ ତା ସହିତ ଘନିଷ୍ଠ ସମ୍ପର୍କ ଯୋଉ ଗ୍ରାମବାସୀମାନଙ୍କ ସହିତ ରଖି ତାର ରକ୍ଷଣାବେକ୍ଷଣର ମଧ୍ୟ ଦାୟିତ୍ୱ ନିଅନ୍ତି। ପ୍ରତ୍ୟେକ ବ୍ୟକ୍ତି ଏବଂ ଅନୁଷ୍ଠାନର ୟା ଦେହରେ ଯଥେଷ୍ଟ ଭାଗିଦାରୀ ରହିଛି।
1: ଆଜ୍ଞା, ତାହେଲେ ଚାରା ପ୍ରସ୍ତୁତିରେ ଓଡ଼ିଶା ସରକାର ତଥା ବନ ବିଭାଗର କର୍ତ୍ତବ୍ୟ କ'ଣ?
0: ଚାରା ପ୍ରସ୍ତୁତିରେ ଓଡ଼ିଶା ସରକାରଙ୍କର ବନ ବିଭାଗ, ସିଏ ବିଭିନ୍ନ ଜାଗାରେ ପ୍ରତି ଡିଭିଜନ ଏପରିକି ପ୍ରତି ରେଞ୍ଜରେ ଆମର ଔଷଧୀୟ ଚାରା, ଜାଳେଣୀ କାଠ ପାଇଁ ଚାରା, ଫଳ ଚାରା ବିଭିନ୍ନ କିସମର ସବୁ ସୃଷ୍ଟି କରାଯାଇଛି ଏବଂ ଚାଷୀମାନଙ୍କୁ ବିନା ମୂଲ୍ୟରେ ଅନେକ ଚାରା ଏବଂ ରିହାତି ମୂଲ୍ୟରେ କିଛି ଚାରା, ତା ସହିତ ରକ୍ଷଣାବେକ୍ଷଣର ବ୍ୟବସ୍ଥା ମଧ୍ୟ।
1: ବନ ମହୋତ୍ସବ ସମୟରେ ତ ସାର୍ ଟଙ୍କାଟିଏ ଦେଇକି ବୃକ୍ଷଟିଏ ବି କିଣିବାର ବ୍ୟବସ୍ଥା ରହିଛି, ବନ ବିଭାଗ ଯୋଗାଇ ଦେଇଥାଏ।
0: ଜ୍ଞାନ କୌଶଳ ମଧ୍ୟ ବିନା ମୂଲ୍ୟରେ ବିତରଣ କରାଯାଏ। ଆଉ ଗୋଟେ ସବୁଠୁ ବଡ କଥା ହେଲା, ଆଗରୁ ଯୋଉ ବ୍ୟବସ୍ଥା ଥିଲା ଯେ ଗଛ ଲଗେଇଲେ କାଟିବାର ଯୋଉ ସମସ୍ୟା ଥିଲା, ବନ ବିଭାଗ ସେଇ ଯୋଉ କଟକଣାକୁ ବହୁତ ସହଜରେ ତାକୁ ସୁଧାରିବା ପାଇଁ ତା ଦେହରେ ତାଙ୍କର ସକାରାତ୍ମକ ଭୂମିକା ଟ୍ରି ପାସପୋର୍ଟ ଗଛ ଲଗେଇଲା ବେଳକୁ ତାର ପରିଚୟ ସୃଷ୍ଟି କରିଦେଉଛନ୍ତି ବନ ବିଭାଗ।
1: ସାର୍, ଲୋକମାନଙ୍କୁ ବୃକ୍ଷରୋପଣ ପ୍ରତି ଆକୃଷ୍ଟ କରିବା ପାଇଁ କଣ ସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ?
0: ଲୋକମାନଙ୍କୁ ବୃକ୍ଷରୋପଣରେ ଆକୃଷ୍ଟ କରିବା ପାଇଁ ସରକାର ଅନେକ ଅନେକ ପ୍ରଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଆମର କ୍ଷେତ୍ରୀୟ ଫସଲ ଜଳବାୟୁ ପରିବର୍ତ୍ତନ ପାଇଁ ଅନେକ ସମସ୍ୟା ଘେରରେ ରହିଛି, ବନ୍ୟା ହଉ, ମରୁଡ଼ି ହଉ ବା ଅନ୍ୟାନ୍ୟ ସମସ୍ୟା, ରୋଗ ପୋକର, ସେଥିପାଇଁ ଚାଷୀ ଖର୍ଚ୍ଚାନ୍ତ ହେଉଛି। ଏବଂ ଅଧିକାଂଶ ସମୟରେ ଚାଷୀ ଭାଇମାନେ ନିଜର ବୃତ୍ତି ଛାଡ଼ି ଅନ୍ୟ ବୃତ୍ତିକୁ ସ୍ଥାନାନ୍ତରିତ ହେଉଛନ୍ତି, ଚାଷରୁ ସିଏ ନିଜର ବୃତ୍ତି ପରିବର୍ତ୍ତନ କରୁଛନ୍ତି। ଏହାଦ୍ୱାରା ଆମର ଯୋଉ ଭୂମି ଗାଁ ଗହଳିରେ ପରିତ୍ୟକ୍ତ ବା ପତିତ ହେଇ ପଡୁଛି, କିନ୍ତୁ ସେହିସବୁ ଜମିରେ ବୃକ୍ଷରୋପଣ କରି ଚାଷୀମାନଙ୍କ ପାଇଁ କିଭଳି ଭାବରେ ଗୋଟେ ଉନ୍ନତ ରୋଜଗାରର ମାଧ୍ୟମ, ଚାଷର ସମସ୍ୟା ଘରରେ ରହୁଥିବା ତା ପାଇଁ ଗୋଟେ ବିକଳ୍ପ ବ୍ୟବସ୍ଥା ଏବଂ ବୀମା, ସେଥିପାଇଁ ସରକାରଙ୍କ ତରଫରୁ ଚାଷୀମାନଙ୍କୁ ସଚେତନତା ଦିଆଯାଉଛି ଏବଂ ତା ପାଇଁ ରେଡିଓ, ଟିଭି ଏବଂ ବିଭିନ୍ନ ଗଣମାଧ୍ୟମ ଜର୍ନାଲ ନ୍ୟୁଜଲେଟର ପ୍ରତ୍ୟେକଟି କ୍ଷେତ୍ରରେ ପରିବେଶକୁ ସୁରକ୍ଷା ନିମିତ୍ତ ଅହରହ ଗାଁ ଠାରୁ ଆରମ୍ଭ କରି ସାରା ବିଶ୍ୱ ପର୍ଯ୍ୟନ୍ତ ସବୁ ଜାଗାରେ ଗୋଟିଏ ବୈପ୍ଲବିକ ଭାବରେ ବୃକ୍ଷରୋପଣର ଚେଷ୍ଟା ଜାରି ଅଛି। ଯେ ଖାଲି ଯେ ଚାଷୀମାନେ ବୃକ୍ଷରୋପଣ କରିବେ ତାହା ନୁହେଁ, ଯେ ଯେଉଁ ବ୍ୟକ୍ତିର ଭୂମି ଅଛି ଏବଂ ଏଇଟା ଗୋଟେ ନିରାପଦ ରୋଜଗାରର ବ୍ୟବସ୍ଥା ଏବଂ ପରିବେଶକୁ ସୁରକ୍ଷା କରିବାର ବ୍ୟବସ୍ଥା, ୟା ଦେହରେ କୌଣସି ରିସ୍କ ନାହିଁ ଯେ ଥରେ ବୃକ୍ଷରୋପଣ କରି ବାଡ଼ ଦେଇଦେଲେ ବର୍ଷା ସମୟରେ

0: ସେ ଗଛ ମନକୁ ମନ ବଢିବ। ତେଣୁ ଏହି କାର୍ଯ୍ୟକ୍ରମକୁ ସମସ୍ତେ ଆଗକୁ ଆଗକୁ ବଢେଇବା ପ୍ରୟୋଜନ ଅଛି। ସରକାରଙ୍କର ଯୋଉ ବ୍ୟବସ୍ଥା ସକାରାତ୍ମକ ଯେଭଳି ଭାବରେ ଆଗକୁ ଆଗକୁ ଆସିବ।
1: ସାର୍, ବର୍ତ୍ତମାନ ପରିସ୍ଥିତିରେ ଲୋକମାନେ କେତେ ଦୂର ସଚେତନ ଅଛନ୍ତି ଯୋଉ ବୃକ୍ଷରୋପଣ ପାଇଁ?
0: ବର୍ତ୍ତମାନ ପରିସ୍ଥିତିରେ ଲୋକମାନେ ସଚେତନ ଅଛନ୍ତି ବୃକ୍ଷରୋପଣ ପାଇଁ, କିନ୍ତୁ ଆମ ପାଖରେ ଅନେକ ଅନ୍ତରାୟ ରହିଛି। ଅନ୍ତରାୟ ଗୁଡିକ ହେଲା ଯେଭଳି ଭାବରେ ସଭ୍ୟତା ସହରୀକରଣ ଏବଂ ଉନ୍ନତିର ଧାରାରେ ଆଗକୁ ଆଗକୁ ବଢୁଛି, ରେଲ ଲାଇନ, ଜାତୀୟ ରାଜପଥ, ହାସ୍ପାତାଳ, ସ୍କୁଲ, କଲେଜ, ଆବାସସ୍ଥଳୀ ଯେଉଁଭଳି ଭାବରେ ପ୍ରସାରିତ ହେଉଛି, ଯଥେଷ୍ଟ ବୃକ୍ଷରୋପଣ ହେଉଛି। ସେଥିପାଇଁ ଆମକୁ କେମ୍ପା ପ୍ରୋଜେକ୍ଟ ମାଧ୍ୟମରେ ଯୋଉ ବିକଳ୍ପ ବୃକ୍ଷରୋପଣ ସରକାରଙ୍କର ବ୍ୟବସ୍ଥା ଅଛି। ଖାଲି ସରକାରଙ୍କୁ କହିଲେ ହବନି, ପ୍ରତ୍ୟେକଟି ବ୍ୟକ୍ତି, ଯେତେବେଳେ ଆମେ କୌଣସି ବୃକ୍ଷସ୍ଥଳକୁ ଆମେ ନଷ୍ଟ କରି ଅନ୍ୟ କିଛି କାର୍ଯ୍ୟକ୍ରମ ହାତକୁ ନେଉଛୁ, ସେତେବେଳେ ଆମ ମଧ୍ୟରେ ମଧ୍ୟ ନୈତିକତା ରହିବା ଦରକାର। ଆମେ ମଧ୍ୟ ଆଉ କିଛି ବୃକ୍ଷରୋପଣ କରିବୁ। ଆଦିବାସୀ ସଂସ୍କୃତି, ଇଣ୍ଡୋନେସିଆ ଓରାଙ୍ଗ ରିମା ସମ୍ପ୍ରଦାୟ ଏବଂ ଦକ୍ଷିଣ ଆମେରିକା ଆମାଜନ ଅନେକ ଆଦିବାସୀ ସଂସ୍କୃତିରୁ ଆମେ ଦେଖୁ ଯେ ତାଙ୍କର ଜନ୍ମଦିନରେ ସେମାନେ ଦୁଇଟି ବୃକ୍ଷରୋପଣ କରନ୍ତି ଏବଂ ଜୀବନ୍ତମାନ ନିଜ ଛୁଆ ଭଳି ତାକୁ ସେମାନେ ଆଡପ୍ଟ କରନ୍ତି ଏବଂ ତାକୁ ପରିପୁଷ୍ଟ କରି ସେମାନେ ଛିଡ଼ା କରନ୍ତି। ଆମ ମଧ୍ୟରେ ସେ ସଚେତନତା ଆଗକୁ ଆଗକୁ ବଢୁ। ଯୋଉ ଗଛ ସବୁ ଆମ ସାମ୍ନାରେ ଅଛି ତାକୁ ସୁରକ୍ଷା କରିବା ଏବଂ ଯୋଉ ପତିତ ଜମିରେ ଅଧିକରୁ ଅଧିକ ବୃକ୍ଷରୋପଣ କରିବା, ତାଦ୍ୱାରା ଆମେ ଦୁଇ ପଇସା ରୋଜଗାର ପାଇପାରିବା ଏବଂ ଆମର GDPରେ 1.5% ଅଛି ଫରେଷ୍ଟ୍ର ଭାଗିଦାରୀ ଏବଂ ପୃଥିବୀରେ ଅଛି 2-3%, ଆଉ କିଛି ଜାଗାରେ ସେମାନଙ୍କର 5%ରୁ ଅଧିକା ଅଛି GDPରେ ଭାଗିଦାରୀ। ଆମର ବଳିଷ୍ଠ ମନୋବଳ ନିଶ୍ଚିତ GDPରେ ଭାଗିଦାରୀ ଦେବା ସହିତ ଆମର ଯୋଉ ଗରିବ ଗ୍ରାମୀଣ ଏବଂ ଆଦିବାସୀ ଲୋକ ନିରାପଦ ରୋଜଗାର ବୃକ୍ଷ ଦ୍ୱାରା ସୃଷ୍ଟି କରାଯାଇପାରିବ। ଶାଳ ପତ୍ର ହେଲା, କେନ୍ଦୁପତ୍ର ହେଲା, ତାପରେ ଖଜୁରୀ, ଏମିତି ଗ୍ରାମୀଣ ହସ୍ତଶିଳ୍ପ ଆମେ ବିକାଶ କରିପାରିବା, ତାକୁ ନେଇ ବିଶ୍ୱ ବଜାର ସୃଷ୍ଟି କରିପାରିବା। ତେଣୁ ୟା ଦେହରେ ଆହୁରି ବୈପ୍ଳବିକ ପରିବର୍ତ୍ତନ ସଂଗଠିତ ଭାବରେ ଆବଶ୍ୟକତା ରହିଛି।
1: ସାର୍, ବର୍ତ୍ତମାନ ଜଙ୍ଗଲ ପରିମାଣ ଓଡ଼ିଶାରେ କେତେ ରହିଛି?
0: ବର୍ତ୍ତମାନ ଓଡ଼ିଶାରେ ଆମର ଜଙ୍ଗଲ ପରିମାଣ ଅଛି 61,204 ବର୍ଗ କିଲୋମିଟର, ଅର୍ଥାତ ଶତକଡା 39 ଭାଗ,
1: ଶତକଡା 33 ଭାଗ ରହିବା କଥା,
0: ଆମେ ଅଧିକାରୀ ଅଛୁ। ତେବେ ଯଦି ଆମେ ଦେଖିବା ଆମର ଘନତ୍ୱ ଜଙ୍ଗଲ ମାତ୍ର 538 ବର୍ଗ କିଲୋମିଟର, କିନ୍ତୁ ମଧ୍ୟମ ଘନତ୍ୱ ଜଙ୍ଗଲ 27,656 ଏବଂ ଉନ୍ମୁକ୍ତ ଜଙ୍ଗଲ 20,180 ବର୍ଗ କିଲୋମିଟର। ଆମକୁ ପ୍ରଚେଷ୍ଟା ଦରକାର କିଭଳି ଭାବରେ ମଧ୍ୟମ ଘନତ୍ୱ ଏବଂ ଉନ୍ମୁକ୍ତ ଜଙ୍ଗଲକୁ ଆହୁରି ଅଧିକରୁ ଅଧିକ ଘନତ୍ୱ କରିବା, ସେଥିପାଇଁ ସମସ୍ତଙ୍କର ପ୍ରୟାସ ରହିବା ପ୍ରୟୋଜନ।
1: ସାର୍, ଖାଲି ଜଙ୍ଗଲ ବଢିଗଲେ ତ ହବନି, ତାର ଘନତ୍ୱ ବଢିବା ବି ନିହାତି ଦରକାର, ସେଥିପାଇଁ ଆମକୁ କଣ କରିବା ପାଇଁ ପଡିବ?
0: ସମସ୍ତେ ମିଳିତ ଆନୁକୂଲ୍ୟରେ ପ୍ରଚେଷ୍ଟା କରିବା, ସଚେତନ ହେବା। ପ୍ରତ୍ୟେକ ନାଗରିକର ପ୍ରକୃତିକୁ ବଞ୍ଚାଇବାର ଆବଶ୍ୟକତା ରହିଛି। ଆମେ ଯେମିତି ପ୍ରକୃତିକୁ ନେଇକି ବଞ୍ଚୁଛୁ, ନିଜର ଅଧିକାର ପ୍ରକୃତି ଉପରେ ସାବ୍ୟସ୍ତ କରୁଛୁ, ପ୍ରକୃତିକୁ ବଞ୍ଚିବା ମଧ୍ୟ ଆମର କର୍ତ୍ତବ୍ୟ ରହିଛି। ତେଣୁ ଆମର ଯୋଉ ସମ୍ବିଧାନ ତିଆରି ହେଇଛି ତା ଦେହରେ ପ୍ରକୃତିକୁ ସୁରକ୍ଷା କରିବା ପାଇଁ ଗୋଟେ କର୍ତ୍ତବ୍ୟ ମଧ୍ୟ ଦିଆହେଇଛି। ତେଣୁ ଏଇଟା ଖାଲି ବନ ବିଭାଗ ଉପରେ ଛାଡିଦେଲେ ବା କୌଣସି ଶିକ୍ଷକ ଉପରେ ଛାଡିଦେଲେ ହବନି। ମା ମଧ୍ୟ, ବାପା ମଧ୍ୟ, ଘରେ ଯୋଉ ଛୋଟ ଛୋଟ ଗଛ ଲଗେଇଛୁ ସେ ଗଛକୁ କେମିତି ମାନେ ଦୈନନ୍ଦିନ ଜୀବନର ଗୋଟେ ଅଂଶ ଭାବରେ ତାକୁ ପ୍ରତିପାଳନ କରିବା ପାଇଁ ଆମେ ପିଲାଙ୍କୁ ଶିଖେଇବା। ଗୋଟେ ଟେପ୍ଟେ ରୁ ପାଣି ବହୁଛି, ପିଲାମାନେ ଯାଇକି ସଦ୍ବ୍ୟବହାର କରିବେ ପାଣିର। ପ୍ରତ୍ୟେକଟି ଜିନିଷରେ ଯୋଉ ପ୍ରାକୃତିକ ସମ୍ପଦର ସଠିକ ପରିଚାଳନା ଯେଭଳି ଭାବରେ ହବ, ଏଟା ଚ୍ୟାରିଟି ବିଗିନ୍ସ ଏଟ୍ ହୋମ୍, ବାପା ମାଠୁ ଆରମ୍ଭ କରିକି ଆମର ସବୁ ଗଭର୍ନାନ୍ସ, ଯୋଉ ରାଜ୍ୟ ସ୍ତରରେ ହଉ, କେନ୍ଦ୍ର ସ୍ତରରେ ହଉ, ବିଶ୍ୱ ସ୍ତରରେ ହଉ, ଗଭର୍ନାନ୍ସ ସମସ୍ତଙ୍କର ଗୋଟେ ମିଳିତ ଭାଗିଦାରୀ ରହିଛି। ତେଣୁ ସମସ୍ତେ ମିଳିମିଶି ଚେଷ୍ଟା କଲେ ନିଶ୍ଚିତ ଭାବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆହୁରି ଆଗକୁ ଆଗକୁ ବଢିବ। ଏବଂ ସବୁଠୁ ବଡ଼ କଥା ହେଲା ଆମ ରାଜ୍ୟରେ ଶତକଡା 23.5 ଭାଗ ହଉଛନ୍ତି ଆଦିବାସୀ। ଆଦିବାସୀର ସଂଖ୍ୟା ଅନୁସାରେ ଭାରତରେ ହଉଛୁ ତୃତୀୟ। ସେ ଦୃଷ୍ଟିରୁ ଆମର ଖାଲି ଆଦିବାସୀ ନୁହଁ, ଅଣ ଆଦିବାସୀ ଅନେକ ଅଛନ୍ତି ଯୋଉମାନେ କି ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି ଶତକଡା 25 ଭାଗ ଲୋକ, ଏବଂ ଶତକଡା 100 ଭାଗ ଲୋକ ଜଙ୍ଗଲରୁ ଆସୁଥିବା ଦ୍ରବ୍ୟକୁ ନେଇକି ବଞ୍ଚୁଛନ୍ତି, ନିର୍ଭର କରୁଛନ୍ତି। ଅମ୍ଳଜାନ ତ ସମସ୍ତଙ୍କ ପାଇଁ ଦରକାର, ବୃକ୍ଷ ଜୀବନ, ତେଣୁ ତାକୁ ନେଇ ଇନକ୍ଲୁଜିଭ ଇକୋନୋମି କଥା ଆଜି ଚିନ୍ତା କରାଯାଉଛି। ଇନକ୍ଲୁଜିଭ ଅର୍ଥାତ୍ ସମସ୍ତେ ମିଳିମିଶି ବଞ୍ଚିବା। ଜଙ୍ଗଲ ଯଦି ରହିବ,
1: ଜଙ୍ଗଲ ରହିବ, ବନ୍ୟପ୍ରାଣୀ ରହିବେ,
0: ବନ୍ୟପ୍ରାଣୀ ରହିବେ, ଆମେ ବି ରହିବା, ଏବଂ ୟାଦ୍ୱାରା
1: ବିବିଧତା
0: ଜୈବ ବିବିଧତା ରହିବ ଏବଂ ଆମର ପ୍ରକୃତିର ସୁରକ୍ଷା ହେବା ସହିତ ଆମର

0: ସମସ୍ତଙ୍କ ପାଇଁ ରୋଜଗାରର ଉତ୍ସ ନିରାପଦ ହେଇକି ରହିବ।
1: ସାର୍ ମାନ୍ୟବର ପ୍ରଧାନମନ୍ତ୍ରୀ ତ କହିଥିଲେ ଏକ ପେଡ୍ ମା କେ ନାମ, ଆଉ ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା, ଏଇ କଥାକୁ ଆପଣ ଜଣେ ଓୟୁଏଟିର ସହକାରୀ ପ୍ରାଧ୍ୟାପକ ହିସାବରେ କେତେ ଦୂର ଗ୍ରହଣ କରନ୍ତି?
0: ମାନ୍ୟବର ପ୍ରଧାନମନ୍ତ୍ରୀ ଗୋଟିଏ ମାର ଭୂମିକାକୁ ହୃଦବୋଧ କରି ବୃକ୍ଷ ପ୍ରତି ମଣିଷର ଆନ୍ତରିକତା ମା ଭଳି ରହୁ, ସେଥିପାଇଁ 2024 ମସିହା ବିଶ୍ୱ ପରିବେଶ ଦିବସ 5 ଜୁନ୍ରେ ଏହାକୁ ଘୋଷଣା କରା ହେଇଥିଲା।
1: ଏକ ପେଡ୍ ମା କେ ନାମ,
0: ଏକ ପେଡ୍ ମା କେ ନାମ, ଏହାର ଅର୍ଥ ମା ଯେଭଳି ଭାବରେ ଆମ ପାଇଁ ନିଜର କର୍ତ୍ତବ୍ୟ କରିଛନ୍ତି, ସେ କର୍ତ୍ତବ୍ୟର ଅନୁରୂପ ଆମେ ମଧ୍ୟ ବୃକ୍ଷ ପ୍ରତି ଭଲ ପାଇବା, ମାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବା, ଅର୍ଥାତ୍ ସେ ବୃକ୍ଷକୁ ଆମେ ଲଗେଇବା ସହିତ ସମସ୍ତ ପରିଚାଳନା ଏବଂ ଯତ୍ନ ତାର ଶେଷ ପର୍ଯ୍ୟନ୍ତ ଆମେ ମାଙ୍କ ନାଁରେ କରିଚାଲିଥିବା। ଯେଭଳି ଭାବରେ ଆମେ ମାଙ୍କଠୁ ସମସ୍ତ ସେବା ପାଇଛୁ, ସେ ସେବାର ଅନୁରୂପ ଗୋଟେ ବୃକ୍ଷକୁ ପରିଚାଳନା କରିବା ପ୍ରକୃତି ପାଇଁ, ତେଣୁ ଏଇଟା ଯଥାର୍ଥ।
1: ଆଜି ଆମର ଯାହା ବିଷୟ ଥିଲା ବୃକ୍ଷରୋପଣ ପାଇଁ ବିଭିନ୍ନ ପ୍ରସ୍ତୁତି, ସେ ସମ୍ପର୍କରେ ଆପଣ ବହୁତ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ, ଆମ ଶ୍ରୋତା ବନ୍ଧୁମାନେ ବି ଶୁଣିଥିବେ ଆଉ ନିଶ୍ଚୟ ତାକୁ କାମରେ ଲଗେଇବାକୁ ଚେଷ୍ଟା କରିବେ। ଆଜି ଯେଉଁମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ତାଙ୍କୁ ଏଇ ବୃକ୍ଷରୋପଣ ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଉ କିଛି କୁହନ୍ତୁ।
0: ମୁଁ ଏଇ କଥା କହିବି ଯେ ଆମର ସଂସ୍କୃତି, ଆମର ଇତିହାସ, ଆମର ଧାର୍ମିକ ଭାବନା ବୃକ୍ଷ ସହିତ ଆବହମାନ କାଳରୁ ଜଡ଼ିତ। ସେଥିପାଇଁ ଆମ ପୂର୍ବପୁରୁଷ ଗୋଟିଏ ସଂସ୍କୃତ ପ୍ରବଚନ ଦେଇଥିଲେ, ସେବିତବ୍ୟ ମହାବୃକ୍ଷ ଫଳ ଛାୟା ସମନ୍ୱିତ, ଯଦି ଦୈବାତ୍ ଫଳମ୍ ନାସ୍ତି ଛାୟା କେନ ନିବାର୍ଯ୍ୟତେ, ଅର୍ଥାତ୍ ମଣିଷ ବଞ୍ଚିବା ପାଇଁ ଖାଦ୍ୟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଉପକରଣ ଏଇ ବୃକ୍ଷ ହିଁ ଦିଏ, କିନ୍ତୁ ଯେତେବେଳେ ବୃକ୍ଷ ଏସବୁ ଦେଇ ନ ପାରେ ତା ଛାୟା ଆମଠୁ ଅପସରି ନିଏ ନାହିଁ, ତେଣୁ ବୃକ୍ଷର ଛାୟା ତଳେ ଆମେ ସମସ୍ତେ ଆଶ୍ରିତ। ବୃକ୍ଷ ବଞ୍ଚି ରହିଲେ ଆମ ପୃଥିବୀ ବଞ୍ଚି ରହିବ ଏବଂ ଆମ ରୋଜଗାର ବଞ୍ଚି ରହିବା ସହିତ ଆମର ପରିବେଶର ନିରାପତ୍ତା ମଧ୍ୟ ବଞ୍ଚି ରହିବ। ଆମର ପରବର୍ତ୍ତୀ ପିଢ଼ିମାନଙ୍କ ପାଇଁ ପୈତୃକ ସମ୍ପତ୍ତି ହେଉଛି ଆମର ପରିବେଶ, ଆମର ବୃକ୍ଷ, ଆମର ଜମି ଜାଗା। ଇଏ ପରବର୍ତ୍ତୀ ପିଢ଼ି ପାଇଁ କୌଣସି ପୈତୃକ ସମ୍ପତ୍ତି ନୁହଁ, ସୁସ୍ଥ ପରିବେଶ ହେଉଛି ପରବର୍ତ୍ତୀ ପିଢ଼ିମାନଙ୍କ ପାଇଁ ଇଏ ପୈତୃକ ସମ୍ପତ୍ତି, ଯାହାକୁ ଆମେ ସେମାନଙ୍କର ନିରାପତ୍ତା ପାଇଁ ଆଜି ନିଜର କର୍ତ୍ତବ୍ୟ ଭାବରେ ଆମେ ତାକୁ ସଜାଡ଼ିକି ରଖିବା, ସମସ୍ତେ ବୃକ୍ଷରୋପଣ କରିବା ଏବଂ ଭବିଷ୍ୟତ ପିଢ଼ି ପାଇଁ ଆମେ ପୃଥିବୀ ଏବଂ ରୋଜଗାରକୁ ଆମେ ନିରାପଦ ଭାବରେ
1: ସବୁ ଜୀବନ ପୃଥିବୀ
0: କଳ୍ପନା କରିବା।
1: ଯାହା ରଞ୍ଜନ ବାବୁ, ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ, ଆଜି ଯାହା ବିଷୟ ଥିଲା ବୃକ୍ଷରୋପଣ ପାଇଁ ବିଭିନ୍ନ ପ୍ରସ୍ତୁତି, ସେ ସମ୍ପର୍କରେ ଖୁବ୍ ସୁନ୍ଦର ଭାବରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ, ସେଥିପାଇଁ ଆପଣଙ୍କୁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ତଥା ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ଧନ୍ୟବାଦ।

0: ଶୁଣିଲେ କାର୍ଯ୍ୟକ୍ରମ ବନାନୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ।
1: ରାତି 8ଟାର ମୁଖ୍ୟ ସମ୍ବାଦ ସହ ମୁଁ ଆଶୁତୋଷ ପତି। ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। 9,44,00,000ରୁ ଅଧିକ ଚାଷୀଙ୍କୁ ମିଳିଲା 18,880 କୋଟି ଟଙ୍କାର ଅର୍ଥରାଶି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସ। ନିଟ୍ ୟୁଜି ପୁନଃ ପରୀକ୍ଷା ଆସନ୍ତାକାଲି ଅନୁଷ୍ଠିତ ହେବ। ପରୀକ୍ଷା ଦେବେ 22,79,000ରୁ ଅଧିକ ଛାତ୍ରଛାତ୍ରୀ। କୈଳାସ ମାନସରୋବର ଯାତ୍ରା 2026 ପାଇଁ ପ୍ରଥମ ତୀର୍ଥଯାତ୍ରୀ ଦଳ ଆଜି ନାଥୁଲା ପାସ୍ ଦେଇ ଚୀନ୍ ପ୍ରବେଶ କରିଛନ୍ତି। ଚେନ୍ନାଇ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଭାରତ ଆଫଗାନିସ୍ତାନକୁ 9 ୱିକେଟ୍ରେ ପରାସ୍ତ କରିଛି। 218 ରନ୍ର ବିଜୟ ଲକ୍ଷ୍ୟକୁ ଭାରତ 28 ଓଭର 4ଟି ବଲ୍ ଖେଳି 1 ୱିକେଟ୍ ବିନିମୟରେ ହାସଲ କରିନେଇଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ବ୍ରାଜିଲ୍ ହାଇତିକୁ 3-0 ଗୋଲ୍ରେ ପରାସ୍ତ କରିଛି। ଗ୍ରୁପ୍ ଡିର ଅନ୍ୟ ଏକ ମ୍ୟାଚ୍ରେ ଆମେରିକା ଅଷ୍ଟ୍ରେଲିଆକୁ 2-0 ଗୋଲ୍ରେ ପରାସ୍ତ କରିଥିଲା। ଫିଫା ୱାର୍ଲ୍ଡକପ୍ରେ ଆଜି ତୁର୍କୀ ପାରାଗୁଏ ସ୍କଟଲ୍ୟାଣ୍ଡ ମରୋକୋ ଓ ନେଦରଲ୍ୟାଣ୍ଡସ୍ ସ୍ୱିଡେନ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଜାରି। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 11:05 ମିନିଟ୍ରେ।

ଆପ ତ ଏସେ ନଥେ ଏହି କଥାଚିତ୍ର ପାଇଁ କଣ୍ଠ ଦେଇଛନ୍ତି ଶିଳ୍ପୀ ମହମ୍ମଦ ରଫି।

କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର କଭି କଭି କଣ୍ଠ ଦେଇଛନ୍ତି ଲତା ମଙ୍ଗେସ୍କର ଏବଂ ମୁକେଶ।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଥିଲେ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଏମ୍ ନାଗଭୂଷଣ ମାଝୀ ଉପସ୍ଥାପନାରେ ସ୍ମିତା ଦାସ।

ନମସ୍କାର ଶ୍ରୋତା ବନ୍ଧୁ, ମୁଁ ସ୍ମିତା ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆମ ବାରିପଦା ଆକାଶବାଣୀ କେନ୍ଦ୍ର ଦ୍ୱାରା ପ୍ରାୟୋଜିତ ସାପ୍ତାହିକ ବିଜ୍ଞାନ କାର୍ଯ୍ୟକ୍ରମ ବିଜ୍ଞାନ ବାର୍ତ୍ତାକୁ। ଶ୍ରୋତା ବନ୍ଧୁ, ଆଜି ଏଥିରେ ଆମେ ହ୍ୟୁମେନ୍ ପାପିଲୋମା ଭାଇରସର ବିପକ୍ଷରେ HPV ଟୀକା ସମ୍ପର୍କିତ ଏକ ତଥ୍ୟଭିତ୍ତିକ ଆଲୋଚନାଟିଏ ଆପଣମାନଙ୍କ ପାଇଁ ପ୍ରସ୍ତୁତ କରିଅଛୁ। ଶ୍ରୋତାବନ୍ଧୁ, ସାମ୍ପ୍ରତିକ ସମାଜରେ ଏବଂ ଏହି ସମୟରେ ପ୍ରାକୃତିକ ଓ ଅପ୍ରାକୃତିକ ଯୌନ ସଂକ୍ରମଣର ପ୍ରାବଲ୍ୟ ସମଗ୍ର ବିଶ୍ୱର ଅସଂଯମୀ ତଥା ବେପାରୁଆ ଯୁବପିଢ଼ି ନିମିତ୍ତ ଏକ ଉଦ୍ବେଗର କାରଣ ପାଲଟିଛି। ବିଗତ 2 ଦଶନ୍ଧି ମଧ୍ୟରେ ଏହାର ଦ୍ରୁତ ଅଭିବୃଦ୍ଧି, ସଂକ୍ରମଣ ହାର ଏବଂ ମୃତ୍ୟୁ ହାର ବିଶ୍ୱର ବିଶିଷ୍ଟ ବୁଦ୍ଧିଜୀବୀ, ଚିକିତ୍ସକ, ବୈଜ୍ଞାନିକ ତଥା ସର୍ବୋପରି ଅଭିଭାବକଙ୍କ ମହଲରେ ବିସ୍ମୟ ସୃଷ୍ଟି କରିଛି। 19ଶ ଶତାବ୍ଦୀରେ ଆବିଷ୍କୃତ ହୋଇଥିବା HIV ଭାଇରସ ସମଗ୍ର ପୃଥିବୀକୁ ତା'ର କରାଳ ପ୍ରଭାବରେ ଗ୍ରାସ କରିଥିଲା, ଯାହାର ପ୍ରଭାବ ଏବେ ମଧ୍ୟ ଚାଲିଅଛି। ଏବେ ସାମାଜିକ ଗଣମାଧ୍ୟମରେ ହେଉ ଅଥବା ଅପସଂସ୍କୃତିର ପ୍ରଭାବ, ଯେମିତିକି ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ, ବ୍ରାଉନ୍ ସୁଗାର, ଚରସ, ହେରୋଇନ୍ ଏବଂ ମାରିଜୁଆନା ଭଳି ମାଦକ ଦ୍ରବ୍ୟର ସେବନ ହେଉ ବା ଦ୍ରୁତ ଜଗତୀକରଣର ପ୍ରଭାବ ହେଉ, ଏଭଳି ସଂକ୍ରମଣ ଜନିତ ଅନେକ ବ୍ୟାଧିର ଅହେତୁକ ବୃଦ୍ଧି ଘଟିବାର ତଥ୍ୟ ସାର୍ବଜନୀନ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଏକ ଭୂତାଣୁ ଜନିତ ବ୍ୟାଧି ପାପିଲୋମାର ଉଦାହରଣ ଆଜି ଆମେ ଜାଣିବା। ଶ୍ରୋତାବନ୍ଧୁ, ଏହି ହ୍ୟୁମେନ୍ ପାପିଲୋମା ଭୂତାଣୁ ବା ଭାଇରସ, ଏହା ପାପିଲୋମା ଭିରିଡ଼ି ପରିବାରର 200 ଭୂତାଣୁ ମଧ୍ୟରୁ ଏକ DNA ଭୂତାଣୁ, ଯାହା ସମଗ୍ର ବିଶ୍ୱର ଯୁବପିଢ଼ି ନିମନ୍ତେ ଘାତକ ପ୍ରମାଣିତ ହୋଇସାରିଛି। ଶ୍ରୋତାବନ୍ଧୁ, ଏହି ହ୍ୟୁମେନ୍ ପାପିଲୋମା ଭାଇରସର ଜେନେଟିକ୍ ମେଟେରିଆଲ୍ଟି ହେଉଛି DNA। ଏହି ଭାଇରସର ପ୍ରଭାବରେ ପାପିଲୋମା ବ୍ୟାଧି ବେଳେବେଳେ ଏକ ଛୋଟ ବଥ ବା ଭାତୁଡ଼ି ଭଳି ପ୍ରତୀୟମାନ ହୋଇଥାଏ ଏବଂ ଅନେକ ସମୟରେ ଏହା ଆପେ ଆପେ ଅପସରି ଯାଇଥାଏ, କିନ୍ତୁ କିଛି କ୍ଷେତ୍ରରେ ଏହାର ବିପଜ୍ଜନକ ଅଭିବୃଦ୍ଧି ପ୍ରାକ୍ କର୍କଟ ବା କ୍ୟାନ୍ସର ବ୍ୟାଧିର ରୂପ ନେଇ ଯୁବପିଢ଼ି ନିମନ୍ତେ ବିନାଶକାରୀ ପ୍ରମାଣିତ ହୋଇଥାଏ। ଏହି ପାପିଲୋମା ପ୍ରାକ୍ ଯୌବନ ବୟସ ବା 9ରୁ 14 ବର୍ଷ ବୟସ୍କ କିଶୋର କିଶୋରୀଙ୍କୁ ବିଶେଷ ଭାବରେ ସଂକ୍ରମିତ କରିଥାଏ। ଶ୍ରୋତାବନ୍ଧୁ, ମୁଖଦ୍ୱାର, ଖାଦ୍ୟ ନଳୀ, ଟନ୍ସିଲ୍ ଗ୍ରନ୍ଥି ଏବଂ ମଳଦ୍ୱାର ସଂକ୍ରମିତ ଏହାଦ୍ୱାରା ହୋଇଥାଏ।

ଏକ ତଥ୍ୟ ଅନୁସାରେ ଶତକଡ଼ା 82 ସଂକ୍ରମଣ ଜରାୟୁ ମୁଖ ବା ସର୍ଭିକ୍ସର କର୍କଟକୁ ପ୍ରଭାବିତ କରିଥାଏ। ଏହି 200 ପ୍ରଜାତିର ପାପିଲମା ଭୂତାଣୁମାନଙ୍କ ମଧ୍ୟରୁ ଅନ୍ୟୁନ 12 ପ୍ରଜାତି ଅଧିକ ସଂକ୍ରାମକ ଅଟନ୍ତି। ସେମାନଙ୍କ ମଧ୍ୟରୁ HPV 6, HPV 11, HPV 16, HPV 18, HPV 31 ଏବଂ HPV 45 ସବୁଠାରୁ ଅଧିକ କର୍କଟ ଗ୍ରସ୍ତ କରାଉଥିବା ଭୂତାଣୁ ଅଟନ୍ତି। ଶ୍ରୋତା ବନ୍ଧୁ, ଏହି ପ୍ରଜାତିର ଭୂତାଣୁଗୁଡ଼ିକ ପ୍ରାୟତଃ ଜରାୟୁ ମୁଖ କର୍କଟ ବା ସର୍ଭାଇକାଲ କ୍ୟାନ୍ସର କରୁଥିବାର ତଥ୍ୟ ପ୍ରମାଣିତ ହୋଇସାରିଛି। ଆମ ସମାଜର 3 ବର୍ଗ ଯେମିତିକି ବିପରୀତ ଲିଙ୍ଗି, ସମଲିଙ୍ଗି ଏବଂ ତୃତୀୟ ଲିଙ୍ଗିର 9-14 ଏବଂ 15-21 ବର୍ଷ ବୟସର ଯୁବତୀ ଏହି ଜରାୟୁ ମୁଖ ଗହ୍ୱର କର୍କଟର ଶିକାର ହୋଇ ମୃତ୍ୟୁମୁଖରେ ପଡୁଛନ୍ତି, ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ଏବଂ ବିଶ୍ୱର ଅଧିକାଂଶ ରାଷ୍ଟ୍ର ନିମନ୍ତେ ଏକ ଚିନ୍ତାଜନକ ବିଷୟ ପାଲଟିଛି। ଶ୍ରୋତା ବନ୍ଧୁ, ଏବେ ଜାଣିବା ଏହି ହ୍ୟୁମେନ୍ ପାପିଲମା ଭାଇରସ କିପରି ସର୍ଭାଇକାଲ କ୍ୟାନ୍ସର କରାଇଥାଏ। ଏପର୍ଯ୍ୟନ୍ତ ମୁଖ ଜରାୟୁ କର୍କଟର ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତି ବାହାରି ନଥିବା ବେଳେ କେବଳ ପ୍ରତିଷେଧକ ଅବା ନିରାକରଣ ନିମିତ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ସମୁଚିତ ଟିକାକରଣ ପ୍ରାବଧାନ କରିଅଛି। ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ସହ ଅନୁବନ୍ଧିତ ସମସ୍ତ ରାଷ୍ଟ୍ର ସେମାନଙ୍କର ଜାତୀୟ ଟିକାକରଣ କାର୍ଯ୍ୟସୂଚୀରେ ଅନୁପାଳନ କରିଆସୁଛନ୍ତି। ଜରାୟୁ ମୁଖ ଗହ୍ୱର କର୍କଟ ବା ସର୍ଭାଇକାଲ କ୍ୟାନ୍ସରରେ ମହିଳାମାନଙ୍କର ବା ଅଳ୍ପ ବୟସର ଝିଅମାନଙ୍କର ଅନିୟମିତ ଋତୁସ୍ରାବ, ସେହି ଦ୍ୱାରରେ ଜଳାପଡ଼ା କରିବା, ଜ୍ୱର ଲାଗି ରହିବା ଇତ୍ୟାଦି ଲକ୍ଷଣମାନ ଦେଖାଯାଇଥାଏ। ଏହି ମୁଖ ଜରାୟୁ କର୍କଟର ଚିହ୍ନଟ ପ୍ରକ୍ରିୟା ନିମନ୍ତେ ରକ୍ତର HPV ପରୀକ୍ଷା ଏବଂ ପ୍ରଭାବିତ ସ୍ଥାନରୁ ସ୍ମିୟର କରାଯାଇଥାଏ। ଠିକ୍ ରୋଗ ନିରୂପଣ ଆଧାରରେ ଟିକାକରଣ ପ୍ରକ୍ରିୟା କରାଯାଇଥାଏ। ଶ୍ରୋତା ବନ୍ଧୁ, ଟିକାକରଣର ଲକ୍ଷ୍ୟ ଏବଂ ଆଭିମୁଖ୍ୟ କେବଳ ନିର୍ଦ୍ଦିଷ୍ଟ ବର୍ଗର ଯୁବକ ଯୁବତୀଙ୍କୁ ପ୍ରାକ୍ ଯୌବନ ପ୍ରାପ୍ତି ସମୟରୁ ହ୍ୟୁମେନ୍ ପାପିଲମା ଭୂତାଣୁ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଏଠାରେ ଏକ ତଥ୍ୟ ଶ୍ରୋତାବନ୍ଧୁ ଆପଣମାନଙ୍କ ପାଇଁ ରଖୁଛି। 2006 ପ୍ରଥମ ଟିକା ଏହି ହ୍ୟୁମେନ୍ ପାପିଲମା ଭାଇରସ ବିପକ୍ଷରେ ଉଦ୍ଭାବିତ ହୋଇଥିଲା। ସେ ସମୟରେ ମୁଖ ଜରାୟୁ କର୍କଟର ପ୍ରଭାବ ବିଶେଷ ଭାବେ ଅନୁଭୂତ ହେଉନଥିବା କାରଣରୁ ଏହାର ବ୍ୟବହାର ଅତ୍ୟନ୍ତ ସୀମିତ ରହିଥିଲା। ପରବର୍ତ୍ତୀ ସମୟରେ ଉକ୍ତ କର୍କଟର ପ୍ରଭାବ ଆଶାତୀତ ଭାବେ ବୃଦ୍ଧି ପାଇବାର ତଥ୍ୟ ବିଶ୍ୱର ବିଭିନ୍ନ ଭାଗରୁ ପ୍ରସାରିତ ହେଲା ଏବଂ ସେହି ଅନୁପାତରେ ମୃତ୍ୟୁହାର ମଧ୍ୟ ଅହେତୁକ ଭାବରେ ବୃଦ୍ଧି ପାଇବାରେ ସାର୍ବଜନୀନ ହେଲା। ତ୍ୱରିତ ପଦକ୍ଷେପ ସହିତ ଏହାର ପ୍ରତିଷେଧ ଏବଂ ନିରାକରଣ ନିମନ୍ତେ ବିଭିନ୍ନ ବୟସ ବର୍ଗ ନିମନ୍ତେ ବିଭିନ୍ନ ଟିକାର ପ୍ରଚଳନ ବ୍ୟବସ୍ଥା ଏହାପରେ କରାଯାଇଥିଲା। ଏପର୍ଯ୍ୟନ୍ତ 6 ସ୍ୱୀକୃତିପ୍ରାପ୍ତ HPV ଟିକାକୁ ସାଧାରଣ ବ୍ୟବହାର ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ବା WHO ମାର୍ଗଦର୍ଶିକା ଜାରି କରିଛନ୍ତି। ତନ୍ମଧ୍ୟରୁ 3 ଦ୍ୱିବର୍ଗୀୟ, ଯଥା ଏହା 2 ଭୂତାଣୁ ପାଇଁ ଉଦ୍ଦିଷ୍ଟ, ସେହିପରି 2 ଚତୁର୍ବର୍ଗୀୟ, ଯଥା ଏହା 4 ଭୂତାଣୁ ନିମିତ୍ତ ଉଦ୍ଦିଷ୍ଟ, ଏବଂ ଗୋଟିଏ 9-ବର୍ଗୀୟ, ଅର୍ଥାତ୍ ଏହା 9 ଭୂତାଣୁ ନିମିତ୍ତ ଉଦ୍ଦିଷ୍ଟ ଅଟେ। ବିଶେଷ ପ୍ରଭାବିତ 9-14 ବର୍ଷ ବର୍ଗ ନିମନ୍ତେ 2 ଟିକାକରଣ, 6 ଠାରୁ 1 ମଧ୍ୟରେ ଏହା କରାଯାଇଥାଏ। ସେହିପରି 15-21 ବର୍ଷ ବର୍ଗ ନିମନ୍ତେ 3 ଟିକାକରଣ ମାତ୍ର 6 ମଧ୍ୟରେ କରାଯିବାର ବ୍ୟବସ୍ଥା ରହିଅଛି। ଉକ୍ତ ଟିକା MPV ଭୂତାଣୁ ବିରୋଧରେ 5-10 ବର୍ଷ ପର୍ଯ୍ୟନ୍ତ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବାର କ୍ଷମତା ବହନ କରିଥାଏ। ଟିକାକରଣ ନିମିତ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ 9-14 ବର୍ଷ ବୟସ୍କ ଯୁବକ ଯୁବତୀଙ୍କୁ ପ୍ରଥମ ପସନ୍ଦ ବର୍ଗରେ ରଖିଥିବା ବେଳେ ଦ୍ୱିତୀୟ ପସନ୍ଦ ବର୍ଗରେ ସମଲିଙ୍ଗି ଏବଂ ତୃତୀୟ ଲିଙ୍ଗି ଯୁବକ ଯୁବତୀଙ୍କୁ ଶ୍ରେଣୀଭୁକ୍ତ କରାଯାଇଅଛି। ଶ୍ରୋତାବନ୍ଧୁ, ଏକ ଅନୁଶୀଳନରୁ ଜଣାଯାଇଛି ଯେ HPV ଟିକା ବା ହ୍ୟୁମେନ୍ ପାପିଲମା ଭାଇରସ ଟିକା ଯୁବବର୍ଗଙ୍କ ପାଇଁ 90% ସଫଳତା ଆଣିଦେଇଛି, ଯାହା ମାନବ ସମାଜ ପାଇଁ ବରଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ସୁତରାଂ ହ୍ୟୁମେନ୍ ପାପିଲମା ଭୂତାଣୁ ଟିକାର ଯୁଗାନ୍ତକାରୀ ଉଦ୍ଭାବନ ଆଜି ଯୁବବର୍ଗ ନିମନ୍ତେ ନୂତନ ଆଶାର ଆଲୋକ ପ୍ରଦାନ କରିପାରିଛି ଏବଂ ଏହାଦ୍ୱାରା ଜରାୟୁ ମୁଖ କର୍କଟ ବା ସର୍ଭାଇକାଲ କ୍ୟାନ୍ସର ତଥା ଯୌନ ସଂକ୍ରମଣ ଜନିତ ବ୍ୟାଧିକୁ ପ୍ରତିହତ କରିବାରେ ସଫଳ

ବଞ୍ଚାଇ ପାରିଛେ। ଏଠାରେ ଗୋଟିଏ କଥା କହି ରଖେ, ଏହି ଟୀକାକରଣ 9-14 ବର୍ଷର ବାଳିକାଙ୍କ କ୍ଷେତ୍ରରେ ବିଶେଷ ଫଳପ୍ରଦ ହୋଇଥାଏ। ପ୍ୟୁବର୍ଟି ପୂର୍ବରୁ ଯଦି ଏହି ଟୀକା ଝିଅମାନଙ୍କୁ ପ୍ରଦାନ କରାଯାଏ ତେବେ ବିଶେଷ ସଫଳତା ମିଳିଥାଏ। ଶ୍ରୋତା ବନ୍ଧୁ, ହ୍ୟୁମାନ ପାପିଲୋମା ଭାଇରସ ଏକ ରିଟ୍ରୋଭାଇରସ ଗ୍ରୁପରେ ଯାହାର HIV ଭାଇରସ ସହିତ ଅନେକ ସାଦୃଶ୍ୟତା ରହିଅଛି। ଯେହେତୁ ଏହା ଏକ ରିଟ୍ରୋଭାଇରସ ଗ୍ରୁପରେ ଅନ୍ତର୍ଭୁକ୍ତ ଭାଇରସ ଅଟେ, ତେଣୁ ଏହା ବହୁତ ଶୀଘ୍ର ସଂକ୍ରମିତ କରିଥାଏ ଏବଂ ଏହା ମୁଖ୍ୟତଃ ସେକ୍ସୁଆଲ ଟ୍ରାନ୍ସମିଶନ ଦ୍ୱାରା ଗୋଟିଏ ଶରୀରରୁ ଅନ୍ୟ ଏକ ମଣିଷ ଶରୀରକୁ ଟ୍ରାନ୍ସମିଟ୍ ହୋଇଥାଏ। ତେଣୁ ଜରାୟୁ ମୁଖଗହ୍ୱର କର୍କଟ ରୋଗର ବା ସର୍ଭାଇକାଲ କ୍ୟାନ୍ସରକୁ ପ୍ରତିହତ କରିବା ପାଇଁ ଏହି ହ୍ୟୁମାନ ପାପିଲୋମା ଭାଇରସ ଟୀକା ଯୁବ ସମାଜ ପାଇଁ ଏବଂ ସମଗ୍ର ମାନବ ଜାତି ପାଇଁ ଏକ ଯୁଗାନ୍ତକାରୀ ଉଦ୍ଭାବନ, ଏହା ଅତ୍ୟୁକ୍ତି ନୁହେଁ। ଶ୍ରୋତାବନ୍ଧୁ, ଆଜିର ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜି ଏଥିରେ ହ୍ୟୁମାନ ପାପିଲୋମା ଭାଇରସ ଏବଂ HPV ଟୀକା ସମ୍ପର୍କିତ ଏକ ତଥ୍ୟଭିତ୍ତିକ ଆଲୋଚନାଟିଏ ଆପଣମାନଙ୍କ ପାଇଁ ପ୍ରସ୍ତୁତ କରିଥିଲୁ। ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗିଲା ଆମକୁ ଚିଠି ଲେଖି ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣା ହେଉଛି ବିଜ୍ଞାନ ବାର୍ତ୍ତା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍କୋଡ଼ 7570002। ରହୁଛି, ନମସ୍କାର।

କୃଷ୍ଣ ସୁଦାମା କଥା ଚିତ୍ର ପାଇଁ କଣ୍ଠ ଦେଇଥିଲେ ଚିତ୍ତ ଜେନା। ଆକାଶବାଣୀ ବାରିପଦା, ସମୟ ରାତି 8:45 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ହିନ୍ଦୀରେ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ସ୍ୱାଗତ ଭାଷଣ ରଖିଥିଲେ। ଏହି ଅବସରରେ ମାନନୀୟ ରାଷ୍ଟ୍ରପତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ବଟନ ଚିପି ପ୍ରାୟ 6,600 କୋଟି ଟଙ୍କା ବିନିଯୋଗରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ।
1: ବିବିଧତାରେ ସମୃଦ୍ଧ ଓଡ଼ିଶା ଆଜି ବିକଶିତ ଭାରତର ବିକାଶ ଇଞ୍ଜିନ୍ରେ ଯୋଡ଼ି ହୋଇ ଦ୍ରୁତଗତିରେ ଆଗକୁ ବଢ଼ୁଛି। ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗରିମାମୟ ଉପସ୍ଥିତିରେ ଆଜି ଓଡ଼ିଶାର ବିକାଶ ଯାତ୍ରାର ଆଉ ଏକ ଗୌରବମୟ ଅଧ୍ୟାୟର ଶୁଭାରମ୍ଭ ହେଉଛି। ଏକ ନୂତନ ଭାରତର ସ୍ୱପ୍ନ ଓ ସଂକଳ୍ପ ନେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିଶ୍ୱାସ, ବିକାଶ ଓ ଜନକଲ୍ୟାଣର ଗୌରବମୟ 12 ବର୍ଷ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ 2 ବର୍ଷର ଦୃଢ଼ ନେତୃତ୍ୱରେ ଆଜି ସମଗ୍ର ରାଜ୍ୟରେ ବିକାଶର ଧାରା ତ୍ୱରାନ୍ୱିତ ହୋଇଛି। ଓଡ଼ିଶାରେ ବିକାଶ ଯାତ୍ରାକୁ ଆହୁରି ଗତିଶୀଳ କରିବା ପାଇଁ ଆଜି 72ଟି ପ୍ରକଳ୍ପର ଶୁଭ ଲୋକାର୍ପଣ ଓ ଶିଳାନ୍ୟାସ କରାଯାଉଛି। ଏଥିପାଇଁ ବ୍ୟୟ ଅଟକଳ ରହିଛି 47,603 କୋଟିରୁ ଅଧିକ ଟଙ୍କା। ବିକଶିତ ଭାରତର ସ୍ୱପ୍ନ ସାକାର ଦିଗରେ ରେଳ ଭିତ୍ତିଭୂମିର ବିକାଶ ଏକ

ଆପଣ ଏଠାକୁ ଆସିଛୁ। ଆପଣ ସମସ୍ତେ ଜାଣନ୍ତି ଏହା ପୂର୍ବ ସେ ପାଞ୍ଚ ଦିନ ଧରିକି ବିଦେଶରେ ପାଞ୍ଚଟି ଦେଶ ସେ ବୁଲିକିରି ଆସିଛନ୍ତି ଏବଂ ଆଜି ଆମ ପାଖରେ ଉପସ୍ଥିତ ହୋଇଛନ୍ତି। କାଲି ସେ ମଧ୍ୟ ଯିବେ ୱେଷ୍ଟ ବେଙ୍ଗଲ ଇଣ୍ଟରନ୍ୟାସନାଲ ଯୋଗ ଦିବସ ପାଳନ କରିବା ପାଇଁ। ଏ ତାଙ୍କର ଯୋଉ ଅଥକ ପରିଶ୍ରମ ଜନତାଙ୍କ ପ୍ରତି ଦେଶ ପ୍ରତି ପ୍ରତି ତାଙ୍କର ପ୍ରେମ, ମୁଁ ତାଙ୍କୁ ସେଥିପାଇଁ ବହୁତ ବହୁତ ସାଧୁବାଦ ଜଣାଉଛି ଏବଂ ଧନ୍ୟବାଦ ଜଣାଉଛି। ଏ ଅଞ୍ଚଳରେ ଅନେକ ଆଦିବାସୀ ଭାଇ ଭଉଣୀମାନେ ବାସ କରନ୍ତି, ଏଣୁ ଆପଣ ଏଠାକୁ ଆସିଥିବାରୁ ଆଜି ସମସ୍ତ ଅଞ୍ଚଳବାସୀ ବିଶେଷ କରି ଆଦିବାସୀ ଭାଇ ଭଉଣୀମାନଙ୍କର ଆଶାର ସୀମା ନାହିଁ। ଆଜି ଏଠାରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ ହୋଇଛି। ଏହା ମଧ୍ୟରେ ମୟୂରଭଞ୍ଜର କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟ ଅନ୍ତର୍ଭୁକ୍ତ। ସାରା ଓଡ଼ିଶା ପାଇଁ ଯେ ସବୁ ବୃହତ୍ ପ୍ରକଳ୍ପ ଶିଳାନ୍ୟାସ କରାଯାଇଛି ସେଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ାର ବିସିଜିସିଏଲ୍ ଓଲ୍ ଗାସିଫିକେସନ୍, ଏ ତ ବହୁତ ସାରା ଚିଜ ଅଛି, ମୁଁ ଏଟାକୁ ପୁନରାବୃତ୍ତି କରିବାକୁ ଚାହୁଁନାହିଁ। ଇ ପ୍ରକଳ୍ପ ଓଡ଼ିଶାର ଉନ୍ନତି ପାଇଁ, ଏ ଅଞ୍ଚଳର ଉନ୍ନତି ପାଇଁ, ଏ ଯୋଉ କେନ୍ଦ୍ର ଏବଂ ରାଜ୍ୟର ସରକାରର ବିକାଶମୁଖୀ ରାଜ୍ୟ ପ୍ରତି ତାଙ୍କର ଯୋଉ କର୍ତ୍ତବ୍ୟ ଏବଂ ଓଡ଼ିଶାକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଯେଉଁ ପରିଦୃଷ୍ଟି ରହିଛି ସେଥିପାଇଁ ମୁଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଆଜି ଏଠାରେ ଯେଉଁ ପ୍ରକଳ୍ପ ଗୁଡ଼ିକର ଲୋକାର୍ପଣ ହୋଇଛି ସେଥିମଧ୍ୟରେ ରେଳ ପ୍ରକଳ୍ପ ରହିଛି, ସଡ଼କ ରହିଛି, ଜଳସେଚନ ରହିଛି, ମୁଁ ତାକୁ ପୁନରାବୃତ୍ତି କରିବାକୁ ଚାହୁଁନାହିଁ। ମୟୂରଭଞ୍ଜ ଜିଲ୍ଲାରେ ଯେଉଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଲୋକାର୍ପଣ କରାଯାଇଛି ତାହା ହେଉଛି ରାୟରମ୍ପୁର ସ୍ପୋର୍ଟସ୍ କମ୍ପ୍ଲେକ୍ସ ଏବଂ ରାୟରମ୍ପୁର ଜନଜାତୀୟ ଗବେଷଣା ଓ ବିକାଶ କେନ୍ଦ୍ର। ଏହାଛଡ଼ା ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ଏବଂ ଆଞ୍ଚଳିକ କେନ୍ଦ୍ର ଏବଂ ଇଣ୍ଡୋର ବ୍ୟାଡମିଣ୍ଟନ ଷ୍ଟାଡିୟମର ଶିଳାନ୍ୟାସ ମଧ୍ୟ କରାଯାଇଛି। ଏହି ପ୍ରକଳ୍ପ ଗୁଡ଼ିକ କେବଳ ବିକାଶର ପ୍ରତୀକ ନୁହେଁ, ବରଂ ଏଗୁଡ଼ିକ ସାମାଜିକ ନ୍ୟାୟ, ସମାନ ସୁଯୋଗ ଏବଂ ସମସ୍ତଙ୍କ ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କର ଅଙ୍ଗୀକାରବଦ୍ଧର ପ୍ରମାଣ। ଯେତେବେଳେ ପ୍ରଗତିର ସୁଫଳ ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ପରିବାର ଏବଂ ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚେ ସେତେବେଳେ ପ୍ରଗତିର ଯଥାର୍ଥ ପ୍ରତିପାଦନ ହୁଏ। ଆଜି ତାଙ୍କର ମୋ ଗାଁକୁ ଯିବା, ଭାରତବର୍ଷରେ କେତେ ଗାଁ ଅଛି ତାର ଆକଳନ କରିହେବ ନାହିଁ, କିନ୍ତୁ ଏକ ଛୋଟ ଗାଁକୁ ସେ ଯାଇଛନ୍ତି। ସେଥିପାଇଁ ଗାଁ ପ୍ରତି, ମାଟି ପ୍ରତି, ସମସ୍ତ ଜନତାଙ୍କ ପ୍ରତି ତାଙ୍କ ଯୋଉ ଦରଦ ଏଥିରେ ପରିଲକ୍ଷିତ ହୁଏ। ଆଦିବାସୀ ଅଞ୍ଚଳ, ଦୁର୍ଗମ କ୍ଷେତ୍ର ଏବଂ ଆକାଂକ୍ଷୀ ଜିଲ୍ଲା ଗୁଡ଼ିକରେ ଜନସାଧାରଣଙ୍କର ଜୀବନଧାରଣର ମାନର ବ୍ୟାପକ ପରିବର୍ତ୍ତନ ଅଣାଯିବା ଉପରେ ପ୍ରାଥମିକତା ଦିଆଯାଇଛି। ଆଜି ମଧ୍ୟ ସେ ସେହି ଗାଁକୁ ଏବଂ ସୂର୍ଯ୍ୟ ଗ୍ରାମ କରିବା ପାଇଁ ସେ ଯୋଉ ଘୋଷଣା କରିଛନ୍ତି ତାଙ୍କୁ ମୁଁ ଧନ୍ୟବାଦ ଦେବି। ସେ ଦିନରେ ଆମେ ଅବଶ୍ୟ ପ୍ରଗତି କରିଛୁ। ମୋର ବିଶ୍ୱାସ ଆଜି ରାୟରମ୍ପୁରରେ ଉଦ୍ଘାଟିତ ହୋଇଥିବା ପ୍ରକଳ୍ପ ଗୁଡ଼ିକ ମୟୂରଭଞ୍ଜ ଏବଂ ସମଗ୍ର ଓଡ଼ିଶାର ବିକାଶକୁ ନୂତନ ଦିଗ୍ଦର୍ଶନ ପ୍ରଦାନ କରିବ। ଶିଳାନ୍ୟାସ କରାଯାଇଥିବା ପ୍ରକଳ୍ପ ଗୁଡ଼ିକ ସମ୍ପୂର୍ଣ୍ଣ ହେଲା ପରେ ଏ ଅଞ୍ଚଳ ତଥା ଓଡ଼ିଶାର କାୟାକଳ୍ପ ବଦଳିଯିବ। ସଜନ ମଣ୍ଡଳୀ, ଖେଳକୁଦ ଆଦିବାସୀ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ମୟୂରଭଞ୍ଜର ଯୁବକମାନଙ୍କର ଫୁଟବଲ, ହକି, ତୀର ଚାଳନା ଏବଂ ଖେଳକୁଦରେ ଅଶେଷ ତାଙ୍କର ରୁଚି ରହିଛି। ଆଜି ସ୍ପୋର୍ଟସ୍ କମ୍ପ୍ଲେକ୍ସ ଉଦ୍ଘାଟିତ ହେବା ଦ୍ୱାରା ଏ ଅଞ୍ଚଳ କ୍ରୀଡ଼ା ପ୍ରତିଭା ଲୋକମାନଙ୍କର ପ୍ରଶିକ୍ଷଣ ଓ ଅଭ୍ୟାସ ନିମନ୍ତେ ଅଧିକ ସୁଯୋଗ ପାଇପାରିବେ। ଏହାଦ୍ୱାରା ସେମାନଙ୍କର ଭିତରେ ଥିବା ଲୁକ୍କାୟିତ ପ୍ରତିଭା ବିକଶିତ ହେବ ଏବଂ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରି ସେମାନେ ନିଜ ପାଇଁ ଓ ଦେଶ ପାଇଁ ସୁନାମ ଆଣିପାରିବେ। ଆଜି ଏଠାରେ ଜନଜାତୀୟ ଗବେଷଣା ଓ ବିକାଶ କେନ୍ଦ୍ର ଲୋକାର୍ପିତ ହେବା ଅତି ଆନନ୍ଦର କଥା। ଏହି କେନ୍ଦ୍ରଟି ମୁଖ୍ୟତଃ ମୟୂରଭଞ୍ଜ, ବାଲେଶ୍ୱର ଏବଂ କେଉଁଝର ଜିଲ୍ଲାର ବସବାସ କରିଥିବା ଆଦିବାସୀ ସମ୍ପ୍ରଦାୟର ସଂସ୍କୃତି ଉପରେ ଗବେଷଣା କରିବା ସହିତ ଏହାର ସୁରକ୍ଷା, ପ୍ରସାର ଓ ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବ। ଏହା ମଧ୍ୟରେ ଆଦିବାସୀ ସମାଜର ନାଚ, ଗୀତ, ବାଦ୍ୟ, ଅସ୍ତ୍ରଶସ୍ତ୍ର, କଳାକାର୍ଯ୍ୟ, କାରୁକାର୍ଯ୍ୟ ଓ ଜୀବନଶୈଳୀରେ ସୁନ୍ଦର ଭାବେ ପ୍ରଦର୍ଶନ କରି ଆଦିବାସୀ ଚଳଣୀକୁ ବିଶ୍ୱ ଦରବାରରେ ଆହୁରି ଅଧିକ ପରିଚିତ ପ୍ରସାରିତ କରିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ ବୋଲି ମୁଁ ଆଶା କରୁଛି। ସଜନ ମଣ୍ଡଳୀ, ଗୋଟିଏ ଜାତି ନିଜ ସଂସ୍କୃତିର ମୌଳିକତାକୁ ଭୁଲିଗଲେ ନିଜର ଅସ୍ତିତ୍ୱ ହରାଇବ। ତେଣୁ ଯେକୌଣସି ଜାତି ବା ସମାଜ ଆଧୁନିକତା ସହିତ ନିଜର ସାଂସ୍କୃତିକ ମୌଳିକତାକୁ ବଞ୍ଚାଇ ରଖିଲେ ସମୃଦ୍ଧିଶାଳୀ ହୁଏ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ମାଧ୍ୟମରେ ଆଦିବାସୀ ସମ୍ପ୍ରଦାୟର ଭାଷା, ସାହିତ୍ୟ, ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ କରାଯାଇଛି। ଆଦିବାସୀ ସମ୍ପ୍ରଦାୟର ଗୌରବ ଓ ଗରିମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଭାରତ ସରକାରଙ୍କର ପଦକ୍ଷେପ ପ୍ରଶଂସା

ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀଙ୍କୁ ଜନଜାତୀୟ ଗୌରବ ଦିବସ ଭାବରେ ପାଳନ କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ଜନଜାତୀୟ ସଂଗ୍ରହାଳୟ ମାନ ପ୍ରତିଷ୍ଠା କରାଯାଇଛି। ଦୀର୍ଘ ଦିନ ଧରି ଆଢୁଆଳରେ ରହିଥିବା ଆଦିବାସୀ ବୀର ଓ ବୀରାଙ୍ଗନା ମାନଙ୍କର ଅବିସ୍ମରଣୀୟ ଅବଦାନକୁ ଲୋକାଲୋଚନକୁ ଅଣାଯାଇଛି। ଏହା ଭାରତ ସରକାରଙ୍କ ଏକ ଅତି ପ୍ରଶଂସନୀୟ ପଦକ୍ଷେପ। ଏଠାରେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ

0: ବର୍ଗର କଲ୍ୟାଣ ଓ ଉତ୍ଥାନର ନୂଆ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି କର୍ମରେ ରାଜ୍ୟର ଅତିରିକ୍ତ ଦୁଇଟି ବର୍ଗର ଲୋକଙ୍କୁ ଜନଜାତି ତାଲିକାଭୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ବନ୍ଧନ ଯୋଜନା ମାଧ୍ୟମରେ 90ରୁ ଅଧିକ ଲଘୁ ବନଜାତ ଦ୍ରବ୍ୟ ଉପରେ ସର୍ବନିମ୍ନ ସହାୟତା ମୂଲ୍ୟ ବା MSP ପ୍ରଦାନ, ମାଇକ୍ରୋ କ୍ରେଡିଟ୍ ସ୍କିମ୍ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀର ଜନଜାତି ବର୍ଗର ସଭ୍ୟମାନଙ୍କୁ ଋଣ ପ୍ରଦାନ, ଆଦିବାସୀ ମହିଳା ସଶକ୍ତିକରଣ ଯୋଜନାରେ ଅନୁସୂଚିତ ଜନଜାତିର ମହିଳାମାନଙ୍କୁ କମ୍ ସୁଧହାରରେ ଋଣ ପ୍ରଦାନ ଆଦି ପ୍ରକ୍ରିୟା ଜାରି ରହିଛି। ସେହିପରି ଆଦିବାସୀ ଭାଇ ଭଉଣୀମାନଙ୍କ ସିକିଲ୍ ସେଲ୍ ଆନିମିଆ ରୋଗରୁ ମୁକ୍ତ କରିବା ପାଇଁ ରାଷ୍ଟ୍ରୀୟ ମିଶନ କାର୍ଯ୍ୟକାରୀ କରାଯାଇଛି। ଆଦିବାସୀ ପିଲାମାନଙ୍କୁ ଋଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବହୁ ସଂଖ୍ୟକ ଏକଲବ୍ୟ ଆବାସିକ ବିଦ୍ୟାଳୟମାନ ପ୍ରତିଷ୍ଠା କରାଯାଇଛି। ଅନେକ ବିଦ୍ୟାଳୟ ମଧ୍ୟ ଆଜି ନିର୍ମାଣାଧୀନ ଅଛି। PVTG ଭାଇ ଭଉଣୀମାନଙ୍କ କଲ୍ୟାଣ ନିମନ୍ତେ ପ୍ରଧାନମନ୍ତ୍ରୀ ଜନମନ ଯୋଜନା ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଅଟେ। ଆଦିବାସୀ ବହୁଳ ଅଞ୍ଚଳରେ ବିଜୁଳି ସଂଯୋଗୀକରଣ ସାଙ୍ଗକୁ ଅପହଞ୍ଚ ଇଲାକାରେ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ କରାଯାଇଛି। ଆଦିବାସୀ ବଞ୍ଚଳ ସାମାଜିକ ଭିତ୍ତିଭୂମିର ବିକାଶ ନିମନ୍ତେ ଧରତୀ ବା ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନାର କାର୍ଯ୍ୟକାରୀ ହେଉଛି। ଆଦିବାସୀ ଅଞ୍ଚଳ ସାମଗ୍ରିକ ବିକାଶ ବିଶେଷ କରି ଆଦିବାସୀ ବର୍ଗର ବିକାଶ ମାଧ୍ୟମରେ ଅନ୍ତୋଦୟ ଲକ୍ଷ୍ୟ ହାସଲ ନିମନ୍ତେ ସମସ୍ତ ପ୍ରକାର ଉଦ୍ୟମ ଅବ୍ୟାହତ ରହିଛି। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଦେଉଛି। ସୁଧିପୂର୍ଣ୍ଣ ଆଦିବାସୀ ଜୀବନଶୈଳୀ ପ୍ରକାରାନ୍ତର ପ୍ରକୃତି ଅନୁକୂଳ ଜୀବନଶୈଳୀ ହିଁ ଭାରତୀୟ ସଂସ୍କୃତିର ବିଶେଷତା। ଆଜି ସଂସ୍କୃତିର ମାଟି, ପାଣି, ପବନ, ସମୁଦ୍ର, ଆକାଶ, ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ତାରା ସମସ୍ତଙ୍କୁ ଦେବତାର ଆଖ୍ୟା ଦିଆଯାଇଛି। ଜନଜାତି ବର୍ଗର ଲୋକେ ପ୍ରକୃତିକ ସମ୍ମାନ ଜଣାଇ ପ୍ରାକୃତିକ ସମ୍ବଳର ସର୍ବନିମ୍ନ ବ୍ୟବହାର କରି ସବୁବେଳେ ପ୍ରକୃତି, ପରିବେଶ ଓ ଜଙ୍ଗଲ ସୁରକ୍ଷାର ବାର୍ତ୍ତା ଦେଇ ଆସିଛନ୍ତି। ଆମେ ଆଦିବାସୀ ଭାଇ ଭଉଣୀମାନଙ୍କର ଜୀବନଶୈଳୀକୁ ଶିକ୍ଷା ଲାଭ କରି ଯେତେ ସମ୍ଭବ କମ୍ ପ୍ରାକୃତିକ ସମ୍ପଦର ବ୍ୟବହାର କରିବା ଏବଂ ତାକୁ କ୍ଷତି ପହଞ୍ଚାଇବା ଉଚିତ ନୁହେଁ। ଫଳରେ ପ୍ରକୃତି ତଥା ମାନବ ସମ୍ବଳ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। ଏହାଦ୍ୱାରା ଆମେ ଯେତେ କେବଳ ସୁଖ ଶାନ୍ତିରେ ରହିପାରିବା ତାହା ନୁହେଁ, ଆମ ଉତ୍ତର ପିଢ଼ି ପାଇଁ ମଧ୍ୟ ଏକ ସୁନ୍ଦର ପୃଥିବୀ ସଂରକ୍ଷିତ ହୋଇ ରହିପାରିବ। ବହିଆର ବୁହିନ୍ଙ୍କ ତେହେଁ ଆବତାଲାରେ ଭାରତ ରିନି ଶିର ମନ୍ତ୍ରୀ ପ୍ରଧାନମନ୍ତ୍ରୀ ଖେତି କିନ୍ କିନ୍ ହେଇଯାକା ନୂଆ ଦୋ ଅବଲଗେ ଦୋଡ଼ି ଗରବରେ ଆକା ଆୟାର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତିକିନ୍ ଓଲଚିକି ଅଷ୍ଟମ ପରିଚ୍ଛେଦରେ କିନ୍ ସେ ମିଲ୍ ରେଆ ନିତ ଦିନ ପ୍ରଧାନମନ୍ତ୍ରୀ ଆବ ସଂସ୍କୃତି ଲାଗି ପରମ୍ପରା ଲାଗି ଆବ ଉତ୍ଥାନ ଲାଗି ଅଡିଗାନ କିନ୍ ଚେଷ୍ଟା ହାକା ଅନା କ୍ଷେତ୍ରରେ ଆପେଆ ଆତଙ୍କ ଦାରାମ ଅଡିଗାନ ଗେ ଲକ୍ତି କାନା ଅନା କ୍ଷେତ୍ରରେ ଇନ୍ ଏତୁ ଦିଶମ ତିନ ଏଗୁଆ କା ଦିଆ ଯେ ଆବୁଆ ସଂସ୍କୃତି ପରମ୍ପରା ନିଲମା ଇନେଖାନ ଆବ ସଂସ୍କୃତି ପରମ୍ପରା ଉତ୍ଥାନ ଲାଗି ଅନେ ହୋଇ ଚେଷ୍ଟାଏ ଅନା ମନ୍ତେ ଆପେ ଅନଡ଼ପେ ଯାଉରା କାନା ଅଡି ଅଡି ସାରା ଆପେଆ ଭାଇ ଓ ଭଉଣୀ ଘର ରାୟରମ୍ପୁକୁ ଆସିଥିବାରୁ ଆଦରଣୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଁ ପୁଣି ଥରେ ବହୁତ ବହୁତ ଧନ୍ୟବାଦ ଜଣାଉଛି। ସମସ୍ତଙ୍କୁ ଧନ୍ୟବାଦ ଜଣାଇ ମୁଁ ମୋର ବକ୍ତବ୍ୟ ସାଙ୍ଗ କରୁଛି। ଧନ୍ୟବାଦ। ଜୟ ହିନ୍ଦ, ଜୟ ଭାରତ, ଜୟ ଜଗନ୍ନାଥ।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ସାମଗ୍ରିକ ବିକାଶରେ ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରଶଂସା କରିବା ସହ ଓଡ଼ିଶାରେ ଜନଜାତିଙ୍କ ବିକାଶ ପାଇଁ ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ।
2: ଜୟ ଜଗନ୍ନାଥ, ଜୟ ମା କିଟକେଶ୍ୱରୀ। ମୋର ସବୁ ଭାଇ ଭଉଣୀ, ମା ମାଉସୀ ମାନଙ୍କୁ ମୋର ନମସ୍କାର। ମାନନୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଜୀ, ରାଜ୍ୟପାଳ ଶ୍ରୀ ହରିବାବୁଜୀ, ୟାଙ୍କେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଜୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେବଜୀ, ପ୍ରଭତି ପରିଡ଼ାଜୀ, ଓଡ଼ିଶାକେ ମନ୍ତ୍ରୀ ଗଣେଶ ସିଂ ଖୁଣ୍ଟିଆଜୀ, କୃଷ୍ଣଚନ୍ଦ୍ର ମହାପାତ୍ରଜୀ, ସାଂସଦ ନବାଚରଣ ମାଝୀଜୀ, ମନମୋହନ ସାମଲଜୀ, ବୈଜନ୍ତ ପାଣ୍ଡାଜୀ, ଅନ୍ୟ ମହାନୁଭାବ।

ଜୁହାର ଗସାଇ ମଣିକ ଆର୍ ତୁରୁଇକ ଥାନାମଙ୍କ ଏଡ଼ି ଏଡ଼ି ଜୁହାର ସମସ୍ତଙ୍କୁ ମୋର ନମସ୍କାର ଜୁହାର ଆଉ ଅଭିନନ୍ଦନ ଆଜିର ଏହି ମୁହୂର୍ତ୍ତଟି ଓଡ଼ିଶା ଇତିହାସର ଏକ ସ୍ୱର୍ଣ୍ଣାବ କ୍ଷଣ ଆଜିର ଏହି ଐତିହାସିକ ଦିନ ଓଡ଼ିଶା ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଭାବେ ଇଏ ଲିପିବଦ୍ଧ ହୋଇ ରହିବ ଗୋଟିଏ ମଞ୍ଚରେ ଦେଶର ମହାମୟୀ ରାଷ୍ଟ୍ରପତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ଓଡ଼ିଶାର ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀ ଉପସ୍ଥିତ ହୋଇ ଏକ ବିଶେଷ ଅବସରକୁ ପାଳନ କରିବା ନିଶ୍ଚିତ ଭାବେ ଓଡ଼ିଶା ପାଇଁ ଏକ ଗୌରବମୟ ମୁହୂର୍ତ୍ତ ସର୍ବପ୍ରଥମେ ମହାମୟୀ ରାଷ୍ଟ୍ରପତିଙ୍କ 68ତମ ଶୁଭ ଜନ୍ମ ଦିନରେ ମୁଁ ତାଙ୍କୁ ହୃଦୟର ଗଭୀରତମ ପ୍ରଦେଶ ତରଫରୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି ଏହି ଅବସରରେ ମୁଁ ମହାମୟୀ ରାଷ୍ଟ୍ରପତି ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀଜୀଙ୍କୁ 4.5 କୋଟି ଓଡ଼ିଶାବାସୀଙ୍କ ପକ୍ଷରୁ ସ୍ୱାଗତ କରୁଛି ରାଷ୍ଟ୍ରପତି ମହୋଦୟା ଆପଣଙ୍କର ସାରା ଜୀବନ ମା ଭାରତୀର ସେବାରେ ଉତ୍ସର୍ଗୀକୃତ ତ୍ୟାଗ ସେବା ଓ ସମର୍ପଣର ଆପଣ ହେଉଛନ୍ତି ମୂର୍ତ୍ତିମନ୍ତ ପ୍ରତୀକ ଆପଣଙ୍କର ଶାନ୍ତ ସରଳ ଜୀବନ ହେଉଛି ଏକ ଆଧ୍ୟାତ୍ମିକ ଶକ୍ତିର ପ୍ରତୀକ ଏହି ମୟୂରଭଞ୍ଜ ଜିଲ୍ଲାର ଏକ ଅନାମଧେୟ ଜନଜାତି ଅଧିଷ୍ଠିତ ଗ୍ରାମରୁ ଜୀବନର ଯାତ୍ରା ଆରମ୍ଭ କରି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିବା କୌଣସି ଏକ ଚମତ୍କାର ନୁହେଁ ଏହା ଆପଣଙ୍କର କଠିନ ପରିଶ୍ରମ ଉତ୍ସର୍ଗୀକୃତ ଜନସେବା ଏବଂ ଦେଶର ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ଆପଣଙ୍କର ଇଏ ପୂର୍ଣ୍ଣ ବିଶ୍ୱାସ ଆପଣ ସାରା ଦେଶର ମହିଳାଙ୍କର ପାଇଁ ପ୍ରେରଣାର ଏକ ମହାନ ଉତ୍ସ ଆଜିର ଏହି ପବିତ୍ର ଅବସରରେ ମୁଁ ଆପଣଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କର ପାଇଁ ସୁଖ ଓ ଶାନ୍ତି କାମନା କରୁଛି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନିଜେ ଉପସ୍ଥିତ ରହି ଆପଣଙ୍କ ଜନ୍ମ ଦିବସକୁ ଆହୁରି ଗୌରବମୟ କରିଛନ୍ତି ମୁଁ ସମସ୍ତ ଓଡ଼ିଶାବାସୀଙ୍କ ତରଫରୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ସହୃଦୟ ଧନ୍ୟବାଦ ଜ୍ଞାପନ କରୁଛି ମାନନୀୟ ପ୍ରଧାନମନ୍ତ୍ରୀ ଜୀ ହମାରି ସରକାର କି ଦୋ ବର୍ଷ ଗାଁଟ ଉତ୍ସବ କେ ଅବସର ପର ଆପକି ସଦୈ ଉପସ୍ଥିତି କେ ଲିଏ ମେ ହୃଦୟ ସେ ଆପକୁ ଧନ୍ୟବାଦ ଦେତା ହୁଁ ସରକାର କି ଶପଥ ଗ୍ରହଣ ସମାରୋହ ସେ ଲେକର ପହିଲି ବର୍ଷ ଗାଁଟ ଓର ଆଜ କେ ଏ ଅବସର ତକ ଆପ 8 ବାର ଓଡ଼ିଶା ପଦାରେ ହେଁ ହର ବାର ଓଡ଼ିଶା କେ ଲିଏ ଆପ ଢେର ସାରା ପ୍ୟାର ଓର ବିକାଶ କା ତୋହଫା ଲେକର ଆଏ ହେଁ ଓଡ଼ିଶା କେ ଲିଏ ଆପକା ଭରସା ଆପକା ପ୍ୟାର ଆପକା ସହଯୋଗ ହମାରେ ଲିଏ ସବସେ ବଡ଼ି ପୁଞ୍ଜି ହେ କୁଛ ଦିନ ପହିଲେ କେନ୍ଦ୍ର ମେ ଆପକେ ନେତୃତ୍ୱ ମେ କେନ୍ଦ୍ର ସରକାର ନେ ସେବା ସୁଶାସନ ଓର ଭାରତ କେ ସୁନ ହରେ ଦିନ କେ 12 ସାଲ ପୁରେ କିଏ ହେ ମୁଝେ କହନେ ମେ କୋଇ ସଙ୍କୋଚ ନହିଁ ହେ ବଲକି ଗର୍ବ କେ ସାଥ କହତା ହୁଁ କି ପିଛଲେ 12 ସାଲ ଦେଶ କେ ଲିଏ ବେମିସାଲ ରହା ହେ 2014 କେ ବାଦ ଆପନେ ଯୋ ଯୋଜନାଏ ବନାଏ ହେ ଉସକି ବଦଲତ ଦେଶ କେ ହର ବର୍ଗ କେ ଲିଏ କୁଛ ନା କୁଛ ନହିଁ ବହୁତ କୁଛ ଫାଇଦା ହମକୁ ମିଲା ହେ ମେ ତ କହତା ହୁଁ କି ଦେୟାର ଇଜ ଏ ଲିଟିଲ ବିଟ ଅଫ ମୋଦି ଇନ ଏଭ୍ରି ୱାନ୍ସ ଲାଇଫ ଲୋକଙ୍କ କଲ୍ୟାଣ କେ ଲିଏ ଆପକି ପ୍ରତିବଦ୍ଧତା ସେ ପ୍ରେରଣା ଲେକର ହମାରି ସରକାର ନେ ପିଛଲେ 2 ସାଲ ସେ ଏସେ କାମ କର ରହେ ହେ କି ଆଜ ଇଜ ଦେୟାର ଇଜ ନୋ ଟମରୋ ବହୁତ କମ ଦିନ ମେ ହମାରି ସରକାର ନେ ବହୁତ ସାରି କଲ୍ୟାଣକାରୀ ଯୋଜନା ଜୈସି ମହିଳା କେ ଲିଏ ସୁଭଦ୍ରା ଯୋଜନା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଲ ଯୋଜନା ଅନ୍ନଦାତା କେ ଲିଏ କୃଷକ ସମୃଦ୍ଧି ଯୋଜନା ସ୍କୁଲ କେ ବଚ୍ଚୋ କେ ଲିଏ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ବୁଜୁର୍ଗ କେ ଲିଏ ଶ୍ରୀ ଜଗନ୍ନାଥ ଆଦର୍ଶ ଯୋଜନା ରାଜ୍ୟବାସୀ କେ ଲିଏ ଆୟୁଷ୍ମାନ ଯୋଜନା ଲାଗୁ କିଏ ହେ ପ୍ରଧାନମନ୍ତ୍ରୀ ଜୀ ହାଲି ମେ ହମାରି ସରକାର ରାଜ୍ୟ ମେ କେଜି ସେ ଲେକର ପିଜି ତକ ଶିକ୍ଷା କୁ ନିଃଶୁଳ୍କ ବନାନେ କେ ଲିଏ ତୟ କିଆ ହେ ଏହି ସେ ପଦକ୍ଷେପ ଲେନେ ମେ ଓଡ଼ିଶା ସୟଦ ଦେଶ ମେ ପହିଲା ରାଜ୍ୟ ହେ ଆର୍ଥିକ ଓ ସାମାଜିକ ତୌର ପେ ପିଛଡ଼େ ବର୍ଗ କେ ଲିଏ କୋଇ ଦଶକ ସେ ଲମ୍ବିତ ଆରକ୍ଷଣ ଲାଗୁ କି ହେ ଯୋ କି ସାଧାରଣ ଶିକ୍ଷା କେ ଲେକର ମେଡିକାଲ ଟେକ୍ନିକାଲ ଶିକ୍ଷା ମେ ବି ଓ ଲାଗୁ ହୋଗା ଓର ଏକ ମହତ୍ୱପୂର୍ଣ୍ଣ ଦିଶା ମେ ହମ ଜୋର ଦେ ରହେ ହେ ଓଡ଼ିଶା ମେ ଉଦ୍ୟୋଗ କା ବିକାଶ ପିଛଲେ ସାଲ ଆପକେ କର କମଲ ସେ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନ ସେ ଶୁରୁ ହୁଆ ଦୁସରା ଶିଳ୍ପ ବିପ୍ଲବ ଅଫ ଚରମ ସ୍ତର ପର ହେ ୟେ ସବ କାର୍ଯ୍ୟକ୍ରମ 2036 ତକ ସମୃଦ୍ଧ ଓଡ଼ିଶା ଓ 2047 ତକ ବିକଶିତ ଭାରତ ବନାନେ ମେ ଯୋଗଦାନ ଦେଗା ମେ ଏକ ତଥ୍ୟ ରଖନା ଚାହୁଁଗା ଅବ ତକ ହମ 3.11 ଲକ୍ଷ କରୋଡ
रुपया के

ଆକାଶ ପାଣି ବାରିପଦା ଆଧୁନିକ ଗୀତଟି ଶୁଣନ୍ତୁ। ଗାଇଛନ୍ତି କଣ୍ଠଶିଳ୍ପୀ ଉଦିତ ନାରାୟଣ।

ଆଧୁନିକ ଗୀତଟିଏ ଶୁଣିଲେ। ଗାଇଥିଲେ କଣ୍ଠଶିଳ୍ପୀ ଉଦିତ ନାରାୟଣ, ଗୀତ ରଚନା ଯତୀନ୍ଦ୍ର ପ୍ରଧାନ, ଆକାଶବାଣୀ ବାରିପଦା। ସମୟ ରାତି 11:00। ଶୁଣନ୍ତୁ ହିନ୍ଦୀରେ ସମାଚାର ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ ଅଳ୍ପକ୍ଷଣ ମଧ୍ୟରେ।